ସନ୍ଧ୍ୟା 5ଟା ବାଜି 2 ମିନିଟ୍ରେ ଲୋକଗୀତର କାର୍ଯ୍ୟକ୍ରମରେ ଖଞ୍ଜଣି ଭୋଜନ ଶୁଣିବେ। ପରିବେଷଣ କରିବେ ବୈରାଗୀ ବାଗ ଏବଂ ସାଥୀମାନେ। ଓଡ଼ିଆ ଲୋକସଙ୍ଗୀତ 6ଟା ବାଜି 10 ମିନିଟ୍ରେ ଉଜ୍ଜଳ ଆମ ଦେଶ ରିଲେ କରିବ ଆକାଶବାଣୀ କଟକରୁ। ସନ୍ଧ୍ୟା 6ଟା ବାଜି 30 ମିନିଟ୍ରେ ରାତି 7ଟା ବାଜି 30 ମିନିଟ୍ରେ କୃଷି ସଂସାର କାର୍ଯ୍ୟକ୍ରମରେ ରହିଛି ଚାଷୀଙ୍କ ସହିତ ସାକ୍ଷାତକାର। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ରାତି 8ଟା ବାଜି 15 ମିନିଟ୍ରେ ରାତି 9ଟା ବାଜି 30 ମିନିଟ୍ରେ ଶୁଣିପାରିବେ ନାଟକ ବ୍ୟାଧି। ରଚନା ସତ୍ୟରଞ୍ଜନ ବେହେରା, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ରାତି 10ଟାରେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଇ ଥିଲା ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆରମ୍ଭ କରୁଛୁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ସୁଦୀପ୍ତା ପ୍ରାମାଣିକ, ଗୀତରଚନା ବୃନ୍ଦାବନ ଜେନା। ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଆଧୁନିକ ଗୀତ ଶୁଣନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀଙ୍କ କଣ୍ଠରେ, ଗୀତ ରଚନା ଜ୍ୟୋତ୍ସ୍ନା ରାଉତରାୟ। ଶିଳ୍ପୀଙ୍କ କଣ୍ଠରେ ଆଧୁନିକ ଗୀତ ଶୁଣନ୍ତୁ।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ସୁଦୀପ୍ତା ପ୍ରାମାଣିକ ଏବଂ ସ୍ୱପନ କୁମାର ଠାଲି। ଗୀତଗୁଡ଼ିକ ରଚନା କରିଥିଲେ ବୃନ୍ଦାବନ ଜେନା, ଜ୍ୟୋତ୍ସ୍ନା ରାଉତରାୟ ଏବଂ ଋଷିକେଶ ପଣ୍ଡା।

0: ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହେଲୋ ଅନୁରୋଧ, ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆମ କେନ୍ଦ୍ରକୁ ଫୋନ୍ କରିପାରିବେ। ଆମ କେନ୍ଦ୍ରର ଫୋନ୍ ନମ୍ବର ଦୁଇଟି ହେଲା 06632410240 ଏବଂ 06632410231। ଆଜିର ଉପସ୍ଥାପନାରେ ମୁଁ ପୁଷ୍ପାଞ୍ଜଳି ଦାସ ନେବା କାର୍ଯ୍ୟକ୍ରମର ପ୍ରଥମ କଲ୍ଟି। ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ୍ ନମସ୍କାର।
0: ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା, ଆଜି କୋଉ ଗୀତ ଶୁଣିବା?
1: ଆଜି ଗୀତ ଶୁଣିବା ମ୍ୟାଡମ୍ ଫିଲ୍ମ ହେଲା ଲେଲା ଓ ଲେଲା।
0: ଆଜ୍ଞା,
1: ତାକୁ ଗୀତ ହେଲା ଖାଲି ଝୁରି ହେଲି

0: ଟାଇମ୍ ଝିଅଟି ତୁ କରିଲୁ ପାଗଳ ତତେ ଖାଲି ଖୋଜି ହେଲି ସଞ୍ଜଠୁ ସକାଳ।
1: ଆପଣ ତ ଗୀତଟା ପୁରା ଗାଇ ସାରିଲେଣି, ଆଉ କଣ ଗୀତ? ଶ୍ରୋତା ମାନେ ତ ସେମିତି ଗୀତ ଶୁଣି ସାରିଲେଣି ଆପଣଙ୍କ ମୁହଁରୁ। ଆମେ ଗୀତ ଟିକେ ଶୁଣେଇ ଦେବା ଆଉ, ଯେ ବର୍ଷା କେମିତି ସେପଟେ ବେଶୀ ହଉଛି?
0: ହଁ
1: ନାଇଁ, ଏଇ ତାପରେ ଏ ସିଚୁଏସନରେ ବି ଆମେ ଟିକେ ସତର୍କ ରହିବା ଜରୁରୀ। ହଁ, ଦେହ ଖରାପ ହେବା ସହିତ ତାପରେ ସାପ କଣ୍ଟିଆ ବିଛୁ ପିଛା ଏସବୁ ମାନେ ଏଇ କୀଟ ପତଙ୍ଗ ଠୁ ବି ଆମେ ଟିକେ ବଞ୍ଚିକି ରହିବା ଦରକାର। ନିହାତି ନିହାତି। ଆଚ୍ଛା ଆଉ ଗୋଟେ ଜିନିଷ ହେଲା, ଆଜି ହଉଛି ଗୁରୁ ପୂର୍ଣ୍ଣିମା। ଆଜ୍ଞା, ତେବେ ଆପଣଙ୍କ ଜୀବନରେ କିଏ? ଆଜ୍ଞା ଆଜ୍ଞା, ଆପଣଙ୍କ ଜୀବନରେ ତାହେଲେ କିଏ ପ୍ରଥମ ଗୁରୁ ସେଟା ଟିକେ ଜାଣିବାକୁ ଚାହିଁବେ ଆମ ଶ୍ରୋତା ମାନେ ବି ଟିକେ ଚାହିଁବେ।
0: ପ୍ରଥମ ଗୁରୁ ତ ମ୍ୟାଡମ ମୋର ମା ବାପା।
1: ଆଜ୍ଞା,
0: ବୋଲେ ମା ବାପା ଏକା, ମା ଏକା ପ୍ରଥମେ ମୋ ଚାଲବାର ଶିଖେଇଛେ, କଥା ଶିଖେଇଛେ ବୋଲେ ଆଜି କହିପାରୁଛୁ ଆମେ।
1: ଆଜ୍ଞା,
0: ବୋଲେ ପ୍ରଥମ ମା ବାପା ଏକା ଗୁରୁ ଏକା।
1: ଆଜ୍ଞା, ନିହାତି ଭାବରେ ସେମାନେ ତ ଆମକୁ ବାଟ ଚଲେଇବା ଶିଖିଛନ୍ତି, କିନ୍ତୁ ଯିଏ ତାପରେ ଯେଉଁ ଗୁରୁମାନେ ଆସିଛନ୍ତି ସେମାନେ ଆମକୁ ସେଇ ବାଟରେ ଚାଲିବା ଶିଖିଛନ୍ତି। ନିହାତି ଭାବରେ ଏଇ ଗୁରୁ ପୂର୍ଣ୍ଣିମାରେ ଆମେ ସମସ୍ତ ଗୁରୁମାନଙ୍କୁ ଆମେ ଶତ ଶତ ପ୍ରଣାମ କରିବା, ଏବଂ ଆପଣ ଯେଉଁ ଗୀତଟି ଚଏସ୍ କରିଛନ୍ତି ସେ ଗୀତଟି ଚାଲନ୍ତୁ ଶୁଣିବା।
0: ହଁ ହଁ,
1: କୁହନ୍ତୁ କୁହନ୍ତୁ।
0: ଚିତ୍ରସେନ ସବର, ମନୋଜ ପଟେଲ, ସାଗର ସାହୁ, ନୀଳାଞ୍ଚଳ ନୀଳାକାର ରଣା, ଉତ୍ତମ ଗହିର, ସୀମାଞ୍ଚଳ ସବର, କରମସାନୀ ସାହୁ, ସୁବଲ ସାହୁ, ଲୋକନାଥ ପ୍ରଧାନ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ,

0: କାର୍ଯ୍ୟକ୍ରମର ପରବର୍ତ୍ତୀ କଲ୍ଟି ନେବା। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ହ୍ୟାଲୋ, ହଁ, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର, କିଏ କହୁଥିଲେ, ପରିଚୟଟା ଦେଇଦିଅନ୍ତୁ। ପୁଷ୍ପାଞ୍ଜଳି ଖମାରୀ। ହଁ, ଠିକ୍ ଅଛି। ତେବେ ଆଜି କୋଉ ଗୀତ ଶୁଣିବା କହୁନ୍। ଆଚ୍ଛା, ବର୍ଷା ହଉଛି ବୋଲି ଗୀତଟା ବାଛିଲେ କି କାଣା? ଆଚ୍ଛା, ଠିକ୍ ଅଛି। ସେଟା ତ ଆପଣଙ୍କର ଆଡ଼େ ବର୍ଷା ଚାଲିଛି, ଏଇଟା 2-3 ଦିନ ତ ପୁରା ଲଗାଣ ବର୍ଷା ହେବା ବୋଲି ମାନେ ସବୁଆଡେ ଖବର ହେଇଛି। ସ୍କୁଲ କଲେଜ ସବୁ ଛୁଟି ଦିଆ ହେଇଛି। ତେବେ ଠିକ୍ ଅଛି, ଆଜି ବର୍ଷା ସାଙ୍ଗେ ଏଇ ଗୀତଟାକେ ବି ଆପଣ ଏନ୍ଜୟ କରୁନ୍। ଗୀତଟା କାହା କାହାକେ ଆଉ ଡେଡିକେଟ୍ କରବା ଲାଗି ଚାହିଁବେ? କହୁନ୍, ନା ମାନେ କହୁନ୍।
1: ରାମଚନ୍ଦ୍ର ସେଠ, ପ୍ରମିଳା ସେଠ, ଦୀକ୍ଷା ଗୋପାଳ, ଗରିବ କର୍ମ,
0: ଆଜ୍ଞା,
1: ବୁଢ଼ାପାଲି, ଯଶୋବନ୍ତ ପାଇକ, ସୁବଲ ସାହୁ, ସୁଦାନ ସାହୁ, ରାଧାକାନ୍ତ ଭଳି, ଚନ୍ଦ୍ର ସୁନା, ଗୋଷ ସୁନା, ଜଗନ୍ନାଥ ସାହୁ, ଲକ୍ଷ୍ମୀ ନାରାୟଣ ଦାସ, ମଳିନୀ ଦାସ, ଗୋପାଳ ବେହେରା, ଗୀତାଞ୍ଜଳି ବେହେରା, ରବୀନ୍ଦ୍ର ମେହେର, ବାରବାଡ଼ି ରବୀନ୍ଦ୍ର ମେହେର, ସତ୍ୟଭାମା ମେହେର, ମୁରଲୀ ମେହେର, ଲିଙ୍ଗରାଜ ମେହେର, ଚନ୍ଦ୍ରପ୍ରଭାକର, ପଞ୍ଚାନନ୍ଦ ବେହେର, ଶିବାରାମ ଭାଇ, ଗୋଲକ ପ୍ରଧାନ, ଆଉ ସାଗର ମେହେର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାଗୀ ପାତ୍ର, କରମ୍ପାଣି ସାହୁ, ଜୟଗୋପାଳ ବେହେରା, ଗୀତାଞ୍ଜଳି ମିଶ୍ର, ରଣୀ ମେହେର,
0: ନିହାତି ଭାବେ ଆପଣ ଯେନ୍ ଗୀତ ଚଏସ୍ କରିଛନ୍,
1: ସମସ୍ତ ଶ୍ରୋତା ବନ୍ଧୁଙ୍କୁ ତଥା ଆମର ରେଡିଓ କାର୍ଯ୍ୟକର୍ତ୍ତା ମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ।
0: ନିହାତି ଭାବେ ଆପଣ ଯେନ୍ ଗୀତ ଚଏସ୍ କରିଛନ୍, ସେ ଗୀତଟା ଆମେ ସମସ୍ତଙ୍କ ସହିତ ଶୁଣମା ମିଶିକରି। ତେବେ ଚାଲୁନ୍ ଶୁଣମା ଗୀତଟା, ରଖୁଛୁ। ହଁ, ନମସ୍କାର।

0: ସୁନମା ଟିକେ କହିଦେଉନ ଯେ
1: ଏଇଟା ଆପଣଙ୍କ ଶଙ୍ଖା ସିନ୍ଦୁର କହିକରି ଗୋଟେ ଚଳଚ୍ଚିତ୍ର ଅଛେ,
0: ହଁ ହଁ ଶଙ୍ଖା ସିନ୍ଦୁରର
1: ହଁ ତାଙ୍କର ଗୋଟେ ଗୀତ ଅଛେ, ତୁମେ ସ୍ୱର୍ଗ ମୋର ତୁମେ ଶଙ୍ଖା ମୋର।
0: ଠିକ୍ ଅଛେ ଗୀତ ଶୁନମା। ତେବେ ତାର ଆଗରୁ ଆଜି ତ ଯେନ୍ତା ମୁଇଁ ଆଗରୁ କହୁଥିଲି ଯେ ଆଜି ହେଉଛି ଗୁରୁ ପୂର୍ଣ୍ଣିମା, ତେବେ ଆପଣଙ୍କର ଗୁରୁ କିଆନ୍, କାହାର ଶିକ୍ଷା ଆପଣଙ୍କୁ ବେଶୀ ଭଲ ଲାଗିଲା ଯେହେତୁ ଆପଣ ଗୁରୁ ମାନୁଛନ୍?
1: ହ୍ୟାଲୋ,
0: ହ୍ୟାଲୋ, ହଁ କହୁନ।
1: ବୁଝିପାରିଲିନି ଆପଣ କଥାଟା ଟିକେ।
0: ନାଇଁ ମୁଇଁ କହିଲି ଆଜି ହେଉଛି ଗୁରୁ ପୂର୍ଣ୍ଣିମା, ତ ଆପଣଙ୍କର ଜୀବନରେ ଗୁରୁ କିଆନ୍, ଯେମାନେ ଆପଣଙ୍କୁ ପାଠ ସାଠ ଯେନ୍ମାନେ ପଢ଼େଇଛନ୍, ଠିକ୍ ବାଟ ଦେଖେଇଛନ୍, ତାଙ୍କର ନାଁ ଟିକେ ଜାଣିବା ଲାଗି ଚାହେଁମା, ଶ୍ରୋତାମାନେ ଜାଣିବା ଲାଗି ଚାହେଁବେ ତାଙ୍କର ବିଷୟରେ
1: ଆମର
0: କିଛି।
1: ଗୋଟେ ଗୁରୁ, ମୁଁ ପାଞ୍ଚ କ୍ଲାସ ଯେତେବେଳେ ପଢ଼ୁଥିଲି ସେତେବେଳେ ଗୋଟେ ଗୁରୁ ଅଛନ୍ତି, ତାଙ୍କ ନାଁ ହେଉଛି ରାଜନନ୍ଦନ ଶର୍ମା।
0: ଆଜ୍ଞା,
1: ଆଉ ମେଟ୍ରିକ ପଢ଼ୁଥିଲି ବେଲେ ଦୁଇ ତିନିଟା ଗୁରୁ ଥିଲେ, ଯେନ୍ତା ଗୋଟେ ପ୍ରଭାସୀ ପଟେଲ କହିକି ଥିଲେ, ବିରଞ୍ଜି ପଟେଲ କଲେଜରେ ପଢ଼ୁଥିଲେ, ଆଉ ଆଉ ବି ଦୁଇ ତିନିଟା ଅଛନ୍।
0: ନିହାତି ଭାବେ, କାହିଁକି ନା ଆମେ ଦେଖୁନ୍ ସବୁବେଳେ ତ ତାଙ୍କର ନାଁ ହଉ କି ତାଙ୍କର କଥା, ତାଙ୍କ ବିଷୟରେ କଥା ହେବା ଲାଗି ଆମେ ସମୟ ବି ନାଇଁ ପାଉ, ଯେହେତୁ ଆଜି ଗୋଟେ ଦିବସ ଆଏ, ଆଜି ଗୋଟେ ଦିନ ଆଏ, ତ ତାଙ୍କୁ ଆମେ ସମ୍ମାନ ଦେମା ତାଙ୍କ ବିଷୟରେ। ସେ ଯେନ୍ ଯେନ୍ ପାଠ ହଉ କି ସାଠ ହଉ, ଆମକୁ ଯାହା ବି ଶିକ୍ଷା ଦୀକ୍ଷା ଯାହା ଦେଇଛନ୍, ତାକେ ଆମେ କୃତଜ୍ଞତା ଜଣାମା ଯେ ସେମାନେ ଆମକୁ ଭଲ ବାଟଟେ ଦେଖେଇଛନ୍। ସେଥିଲାଗି ତ ଗୁରୁ ପୂର୍ଣ୍ଣିମା ଆଏ, ନୁହେଁ?
1: ହ୍ୟାଲୋ,
0: ହ୍ୟାଲୋ, ଆପଣ ବାହାରେ ଅଛନ୍ ବୋଧେ?
1: ହ୍ୟାଲୋ,
0: ହ୍ୟାଲୋ, ହଁ ଆପଣ ବାହାରେ ଅଛନ୍ କି? ଏଇଟା ଦୋକାନରେ କାମ କରିକି ଆମ କାର୍ଯ୍ୟକ୍ରମ ଶୁଣୁଛନ୍? ଭଲ ଲାଗୁଛି ସବୁ କାର୍ଯ୍ୟକ୍ରମ ମାନେ?
1: କାର୍ଯ୍ୟକ୍ରମ ତ ଆପଣଙ୍କର ସବୁ ଶୁଣୁଛୁ, 11 ବଜେ ଯେନ୍ ଆପଣଙ୍କ ସମ୍ବଲପୁରୀ ଗୀତ ପ୍ରୋଗ୍ରାମ ଦିଏ ସେଟା ବି ଶୁଣୁ, 11:30 ବଜେ ଯେନ୍ ହିନ୍ଦୀ ଚଳଚ୍ଚିତ୍ର ଦିଏ ସେଟା ବି ଶୁଣୁ, ସନ୍ଧ୍ୟା 5 ବଜେ ଯେନ୍ ପାଲା ଭଜନ ଏସବୁ ଦିଏ ସବୁ ଶୁଣୁ।
0: ଆଚ୍ଛା, ଇଟା ମାନେ ଗୋଟେ ଗୋଟେ ଭଲ ଭଲ ଲାଗ୍ସି କାର୍ଯ୍ୟକ୍ରମ ମାନେ, ନାଇଁ?
1: ଆଉ କେତେ ଲୋକର ନାଁ ନାମ ଲାଗି
0: ଆଉ ରାତିର କାର୍ଯ୍ୟକ୍ରମ ମାନଙ୍କର ଭିତରେ କେନ୍ଟା ଭଲ ଲାଗ୍ସି?
1: ରାତି ପ୍ରୋଗ୍ରାମ ତ କିଛି ଆମେ ଶୁଣିନି ପାରୁ ଆଜ୍ଞା, ମୁଁ ଜଲ୍ଦି ସେ 9:30 ବଜେ ତ ସେଥିଲାଗି ସେତ୍କି ଶୁଣିନି ପାରେ।
0: ଆଜ୍ଞା, ଦୋକାନ ବନ୍ଦ କରିକିରି ଯାଏସନ୍, ନାଇଁ?
1: ହଁ, ଦୋକାନ ବନ୍ଦ କରିକି 8:30 ବଜେ ଆଉ ସେଟା ଲାଗି।
0: ଠିକ୍ ଅଛି, ଆପଣ ଯେନ୍ ଗୀତଟା ବାଛିଛନ୍, ଚାଲୁନ୍ ସେ ଗୀତଟା ଶୁଣମା ସମସ୍ତଙ୍କର ସାଙ୍ଗେ।
1: କେତେ ଲୋକ ନାଁ ନେବା ଲାଗି ଚାହୁଁଛନ୍ତି?
0: ହଁ କହୁନ୍, ନାଁ ମାନେ ଧରୁନ୍।
1: ଆମର ଗାଁ ପାଖେ ଗୋଟେ କେଚୁପାଲି ଗାଁ ନୁ ଲକ୍ଷ୍ମୀପ୍ରିୟା ସାହୁ ଅଛନ୍, ତାଙ୍କର ବର ଅଛନ୍ ଦେବେନ୍ଦ୍ର ସାହୁ, ତାଙ୍କର ବାପା ଅଛନ୍ ଦସ୍କୃତ ସାହୁ, ଆଉ ଧରିଆପାଲି ସୁନ୍ଦରଗଡ଼ ନୁ ଶୁଣୁଛନ୍ ଆମର ତିଲକାନ୍ତ ଘୋଷାଲ, ଆଉ ଅରୁଣ କୁମାର ଘୋଷାଲ, ଆଉ ଆମର ବଡ଼ ଦାଦା ଅଛନ୍ ଡବ୍ରୁଧର ସନ୍ଧ, ଆଉ ଏତ୍କି ଲୋକ ନାଁ ନେବା ଲାଗି ଚାହୁଁଛୁ। ବସ୍ ଆପଣଙ୍କ କାର୍ଯ୍ୟକ୍ରମକେ ବହୁତ ଭଲ ଲାଗ୍ସି, ଶୁଣବାର୍କେ ଭଲ ଲାଗ୍ସି।
0: ବହୁତ ବହୁତ ଧନ୍ୟବାଦ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍, ତାପରେ ମୋର ଉପସ୍ଥାପନ ଆପଣଙ୍କୁ ଭଲ ଲାଗୁଛି, ସେଥିପାଇଁ ଆଉ ଥରେ ଧନ୍ୟବାଦ। ତେବେ ଚାଲୁନ୍, ଆପଣ ଯାହା ସମସ୍ତଙ୍କର ନାଁ ମାନେ ଧରିଲେ ସେମାନଙ୍କର ସାଙ୍ଗେ ଆମେ ସମସ୍ତେ ମିଶିକିରି ଗୀତଟା ଶୁଣିବା, ଚାଲୁନ୍। ଠିକ୍ ଅଛି, ଧନ୍ୟବାଦ, ନମସ୍କାର।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ତେବେ ଆଉ ଗୋଟିଏ କଲ୍ ନେବା। ହେଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପୂର୍ଣ୍ଣ ପରିଚୟଟା ଦେଇଦେଉନ।
1: ଗୋବିନ୍ଦ ଆଜ୍ଞା।

0: ଏ ପଶ୍ଚିମ ଓଡ଼ିଶାରେ ଜଣେ ସମ୍ବଲପୁରୀ କବି ହେଇପାରିଛେ, ଆଉ ମତେ ମନୋହର ପ୍ରତିଭା ସମ୍ମାନ ବି ମିଳିଛେ, ତାପରେ ବରପାଲିରେ ମେ ସମ୍ମାନ ମିଳିଛେ ସେ ଗୁରୁଙ୍କର କୃପାରୁ।
1: ଆଜ୍ଞା, ସମ୍ମାନ ତ ଆମେ ଆଗ୍କେ ବି ପାଇପାର୍ମା, କିନ୍ତୁ ଗୁରୁଙ୍କର ଯେନ୍ ଆଶୀର୍ବାଦଟା ଆପଣଙ୍କର ପାଖେ ରହିଛେ, ଆଉ ସେଇଟା ହିଁ ବହୁତ ବଡ଼ ଜିନିଷ ହେ। କାହିଁକିନା ତାଙ୍କ ଆଶୀର୍ବାଦ ଫଳରେ ହିଁ ଆପଣ ଏନ୍ତା କେତେ ସମ୍ମାନ କେତେ ଆଗ୍କେ ଏନ୍ତା ପାଉଥିବେ, କିନ୍ତୁ ଆପଣଙ୍କର ପରିଚୟ ଗୋଟେ ଭିନ୍ନ ପରିଚୟ ଆପଣଙ୍କୁ ସେ ଦେଇଛନ୍ ନାଇଁ। ଆପଣ 100 ଜଣଙ୍କର ଭିତରୁ ଗୋଟେ ବାହାରିଲେ, ମାନେ କାଣା ଆପଣଙ୍କର ଗୋଟେ ନୂଆ ପରିଚୟଟେ ପାଇଲେ ଆପଣ, ବଢ଼ିଆ କଥା। ଆପଣ ଭଲ କଥାଟି ବି କହିଲେ। ବର୍ଷା ବର୍ଷି ତ ହଉଥିବା, 2-3 ଦିନ ହେଲା ବର୍ଷା ବି ଜୋର ଚାଲିଛେ, ତେବେ ଆମେ ଇ ବର୍ଷା ଦିନେ କେତେଟା ସତର୍କତା ବି ଟିକେ ରହେମା, ଯେହେତୁ ସାପ କଣ୍ଟିଆ ଫଣ୍ଟିଆ ଏସବୁ ଜିନିଷମାନଙ୍କନୁ ଟିକେ ବଞ୍ଚିକିରି ରହେମା। ତାର୍ପରେ ସଫା ମାନେ ଯେନ୍ତା ଆମେ କହିସୁଁ ଟିକେ ଗରମ ଗରମ ଖାନାପିନା ଯେନ୍ତା କରବାର କଥା ସେଟା ବି କର୍ମା, କାହିଁକିନା ଇଟା ଗୋଟେ ଟାଇମ୍ ଯେମିତି ରୋଗ ଜଲ୍ଦି ଧରସି, ଇନଫେକ୍ସନ୍ ଜଲ୍ଦି ହେସି ନାଇଁ କେ। ତେବେ ବର୍ଷା ଦିନେ ଆପଣ ଯେନ୍ ଗୋଟେ ସୁନ୍ଦର ଗୀତଟେ ବାଛିଛନ୍, ଚାଲୁନ୍ ସେ ଗୀତଟା ଶୁନ୍ମା। ଆଉ ଗୀତ ଯଦି କାହାକେ ଶୁଣାବାର୍ ଲାଗି ଚାହୁଁଛନ୍ ବେଲେ ସେମାନଙ୍କ ନାଁ ମାନେ ବି କହିପାରନ୍।
0: ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ମୁରଲୀ ମେହେର, ଜୟଗୋପାଳ ବେହେରା, ତାପରେ ଆମର କୁମାରୀର ଭାଇମାନେ ଜଣେ ଅଛନ୍, ତାଙ୍କର ନାମ ନାହା, ତାପରେ ଦୀକ୍ଷା ଗୋପାଳ, ଯେତିକି ଅଛନ୍ ମାନେ ସମସ୍ତେ ଶୁଣମା। ଆମର ଆକାଶବାଣୀ ସମ୍ବଲପୁର ସବୁ ଶ୍ରୋତା,
1: ସବୁ ଶ୍ରୋତାମାନଙ୍କର ସାଙ୍ଗେ ମିଶିକିରି ଗୀତଟା ଶୁଣମା, ଆଉ ଆପଣଙ୍କର ଗୁରୁଙ୍କୁ ବି ଗୀତଟା ଡେଡିକେଟ, ଯେନ୍ ଗୁରୁଙ୍କ ଲାଗି ଆପଣ ଗୋଟେ ପରିଚୟ ପାଇଛନ୍ ତାଙ୍କୁ ବି ଡେଡିକେଟ।
0: ଆକାଶବାଣୀ ଆପଣଙ୍କୁ ବି ନାହିଁ,
1: ଧନ୍ୟବାଦ। ଠିକ୍ ଅଛି, ଚାଲୁନ୍ ତାହେଲେ ଗୀତଟା ଶୁଣମା, ରହୁଛୁ, ନମସ୍କାର।

0: ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ହ୍ୟାଲୋ,
1: ହ୍ୟାଲୋ, ଶୁଭ ସକାଳ। ନାଇଁ, ନମସ୍କାର।
0: ଶୁଭ ସକାଳ ଆପଣଙ୍କୁ ବି। ଆପଣଙ୍କର ନାଁ ଆଉ ପରିଚୟଟା ଟିକେ ଦେଇଦଉନ ଆମର ଶ୍ରୋତାମାନଙ୍କୁ।
1: ପ୍ରଥମେ ହେଉଛି ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଅଲ୍ ଆର୍ଜେ ଅଲ୍ ଇସ୍ରଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୟୂରାଞ୍ଚଳ ହୋଇକି ଗ୍ରାମ ତାଲୁକା ଜିଲ୍ଲା ବଲାଙ୍ଗୀର।
0: ଆଜ୍ଞା, ଆପଣଙ୍କୁ ତ ଆପଣ ତ ଶୁଭକାମନା ଜଣେଇଦେଲେ, ତେବେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଆମେ ତାହେଲେ ଆଜି କେନ୍ ଗୀତ ଶୁଣମା ସେଟା ବି ଟିକେ କହିଦଉନ୍।
1: ଆଜି ଲୋମ ମାଷ୍ଟର ଗୋଟେ ଭଲ ଗୀତ ଯେମିତି ରହିବ, ସେଟା ଯେମିତି ଭଲ ବାଜିବ, ସେମିତି କା ଗୋଟେ ଯେମିତି ବର୍ଷାକୁ ଯେମିତି ଖୁସି ଲାଗିବ, ଭିଜି ଭିଜି
0: ସବୁ
1: ସକାଳ ହେବ,
0: ଶ୍ରୋତାମାନଙ୍କୁ
1: ଆଉ ସେମିତି ହେଉଛି ଲୋମ ମାଷ୍ଟର ଭଲ ଗୀତ ଟିକେ, କାରଣ ଲୋମ ମାଷ୍ଟର ତ ଅନେକ ଗୀତ ଅଛି ଯେମିତି ଖୁସି ଲାଗେ, ସେମିତି
0: ଆଜ୍ଞା
1: ଆପଣଙ୍କ ପ୍ରସଙ୍ଗରେ ଲୋମ ମାଷ୍ଟର ଶୁଣିବା।
0: ଆଜ୍ଞା, ଠିକ୍ ଅଛି। ତେବେ ଆଜି ତ ଆପଣ ଯେନ୍ତା ସମସ୍ତଙ୍କୁ ଶୁଭକାମନା ଜଣାଲେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ, ତେବେ ଆପଣଙ୍କର ଗୁରୁ କିଆନ୍ ତାଙ୍କ ନାଁ ବି ଟିକେ ଧରିଦେବେ ଏଇଥିରେ।
1: ଦେଖନ୍ତୁ, ସମସ୍ତେ କହୁଛନ୍ତି ପ୍ରଥମତଃ ଯେମିତି କଣ କହନ୍ତି ମାପା ଯେମିତି କହନ୍ତି ପ୍ରଥମ ଗୁରୁ, ତାପରେ ଦ୍ୱିତୀୟ ଗୁରୁ କହନ୍ତି ଯେ କଣ କହନ୍ତି ଯୋଉ ଟାଇମରେ ଆମେ ଶିକ୍ଷକତା ଯୋଉ ଟାଇମରେ ଆମେ କ୍ଲାସ କରିଯାଉ, ସେଟା ହଉଛି ଆମର ମାଷ୍ଟର ମାନେ ଯୋଉଟା କହନ୍ତି ଶିକ୍ଷକ ଶିକ୍ଷୟତ୍ରୀ, ସେଟା ହଉଛି ଦ୍ୱିତୀୟ ଗୁରୁ। କିନ୍ତୁ ବର୍ତ୍ତମାନ ଯୁଗରେ ତ ଗୁରୁ ତ ହଁ କଲି, କିନ୍ତୁ କଥାର ଅଛି ଗୁରୁ ଉଲ୍ଟା ଶିଷ୍ୟକୁ ଧରିବାର କଥା, କିନ୍ତୁ ଶିଷ୍ୟକୁ କଣ କରୁଛି ଗୁରୁକୁ ଧରିବା କଥା, କିନ୍ତୁ ଗୁରୁମାନେ ବର୍ତ୍ତମାନ ଶିଷ୍ୟକୁ ଧରୁଛନ୍ତି, ଏଥିପାଇଁ ଧରୁଛନ୍ତି ଆଉ କିଏ ମାନୁନାହାନ୍ତି ଗୁରୁ ବୋଲିକିରି। ସେଥିପାଇଁ ଆମେ ସମସ୍ତଙ୍କ କଥା ଆମେ ଟିକେ ଗାରେ ଗାରେ ଶୁଣିବା, ସମସ୍ତଙ୍କୁ ଆମେ ଧ୍ୟାନ ସହିତ ଗୁରୁ ଯୋଉଟା କହିବେ ସେଟା ମାନିବା, ତାପରେ ପିତାମାତା କହିବେ ଯୋଉଟା ସେଟା ମାନିବା, ବୋଲେ ଆମେ ଗୋଟେ ସଫଳତା ଚାବିକାଠି ପାଇପାରିବା। ଆଉ ଯଦି କାହା କଥା ଶୁଣିବା ନାହିଁ, ଆଉ ଯଦି ଆମର ମନେ ମନେ କଲେ କିଏ ଆମକୁ କିଛି ଦାୟିତ୍ୱ, ଏଇଟା ନିହାତି ଭାବରେ ଟିକେ କଥା ହେଇଯିବ। ସେଥିପାଇଁ ଆମେ ସମସ୍ତଙ୍କ କଥା ଶୁଣିକିରି ଆମେ ସମସ୍ତଙ୍କୁ ସମ୍ମାନ ଦେଇକିରି ଏଟା କରେ ନିହାତି ଭାବରେ ସଫଳତାର ଚାବିକାଠି ପାଇପାରିବା।
0: ନିହାତି ଆପଣ ଭଲ କଥାଟେ କହିଲେ ଯେ ଆମେ ଯଦି କଥା ମାନିକରି ଚଳମା ବେଲେ ଆମେ ଠିକ୍ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାର୍ମା, ଆମେ ଯଦି କଥା ନାଇଁ ମାନୁ ବେଲେ ଆମେ ବାଟରୁ ଅବାଟ ହେଇଗଲେ ନାଇଁ। ତ ଆମେ ଏଥିଲାଗି କଥା ମାନିକରି ଚଳିଲେ ଆମେ ଠିକ୍ ବାଟେ ବାଟେ ଯାଇକିରି ଆମର ଠିକ୍ ଲକ୍ଷ୍ୟସ୍ଥଳରେ ଠିକ୍ ଟାଇମ୍ରେ ଆମେ ପହଞ୍ଚି ପାର୍ମା, ଆଉ ସଫଳତାର ଚାବିକାଠି ଆମର ହାତରେ ହିଁ ରହିବ।
1: ଶିଷ୍ୟ କହୁଛି ଗୁରୁକୁ ପଠାଇବା, ଶିକ୍ଷକ କହୁଛି ଗୁରୁ ରାଗି ଯାଉଛନ୍ତି, ଗୁରୁ ଶିକ୍ଷକ ହେଲେ କଣ କହ ଶିକ୍ଷକ ରାଗି ଯାଉଛି। ସେଥିପାଇଁ ଯୋଉ ଟାଇମରେ ସମସ୍ତଙ୍କର ଭୁଲ ଅଛି, ସମସ୍ତଙ୍କର ଭୁଲକୁ ଆମେ ଟିକେ ସମାନ ଟିକେ ସମସ୍ତଙ୍କର ଭୁଲକୁ ଗ୍ରହଣ କରିକି ଆମେ ଆଗକୁ ଯଦି ବଢେଇ ପାରିବା, ତାହେଲେ ଭଲ ସୁବିଧା ଚାବିକା ଦେଇ ପାଇପାରିବା। ଆଉ ଯୋଉ ଟାଇମରେ ଗୁରୁ ଭୁଲ କରିବ, ଶିଷ୍ୟ ନିହାତି କହିବ ନାଇଁ ଗୁରୁ ଏଇଟା କଣ ପାଇଁ ଭୁଲ କଲେ, ସେଟା କଣ ପାଇଁ ଭୁଲ କଲେ। ଯୋଉ ଟାଇମରେ ଶିକ୍ଷକ ଭୁଲ କରିବ, ଗୁରୁ କହିବେ ନାଇଁ ଏଇଟା କଣ ପାଇଁ ଶିଷ୍ୟଙ୍କ ପାଇଁ ଭୁଲ କଲ, ତମେ ଟିକେ ଏଇଟା କରିବା କଥା। ଆମେ ସେଟାକୁ ଯଦି ଆମେ ଖାତି ନ କରି ଯୋଉଟା ଭୁଲ ବାଲା ହେଇଛି ସେଟାକୁ ଆମେ ଯଦି ସୁରକ୍ଷା ବାକି ନାଇଁ ଗୁରୁ ଆଜି ଟିକେ ଭୁଲ ହେଇଗଲା ମୁଁ କାଲି ସେ କାମ କରିବି ନାହିଁ, ଯଦି ଗୁରୁ ଯଦି ଅ ଟାଇମରେ କ୍ଲାସ କରି ଆସିଲେ ଅ ଟାଇମରେ କଣ କଲା କହିବା ନାହିଁ ସାର୍ ଆପଣ ଟିକେ ଅ ଟାଇମରେ କ୍ଲାସ ରହିଲେ, ଆପଣ ଏମିତି କଲେ ସେମିତି କଲେ, ତାହେଲେ ସେଟା ଗୁରୁ ମାନି ନେବ। ସେଥିପାଇଁ ସମସ୍ତଙ୍କର ଭୁଲ ଦ୍ୱାରା ସମସ୍ତଙ୍କୁ ତାଙ୍କର ସ୍ୱାଭିମାନ ଛାଡିକିରି ଆମେ ଯଦି ନିଜର କର୍ତ୍ତବ୍ୟ ନିଜେ କରି ଚାଲିଥିବା ତାହେଲେ କହିବା ଲୋକ କିଏ ନାହାନ୍ତି ଦୁନିଆରେ।
0: ସବୁଥିରୁ ମେନ୍ କଥା ହେଲା ଯେ ଆମେ ଆମ ଜୀବନରେ ଶୃଙ୍ଖଳା ରଖମା, ଶୃଙ୍ଖଳା ରଖିଲେ ଯାଇକିରି ଆମେ ଗୋଟେ ଭଲ ମଣିଷଟେ ହେଇପାର୍ମା, ଆଉ ଗୁରୁଙ୍କର କଥା ମାନିକିରି ଚଳମା, ଏଇଟା ହେଲା ଆମର କଥା ନାଇଁ। ଆପଣ ଯେନ୍ଟା କହୁଛନ୍ତି।

0: ସରିଲା ଯେ ଆପଣଙ୍କର ଗୋଟେ ଭଲ ଦିନରେ ବି ଆପଣଙ୍କର ଫୋନଟା ଲାଗିଲା।
1: ନିହାତି ଭାବରେ ନିହାତି ଭାବରେ।
0: ଠିକ ଅଛି, ଚାଲନ୍ତୁ ତାହେଲେ ଗୀତଟା ଶୁଣମା ସମସ୍ତଙ୍କର ସହିତ ମିଶିକରି।
1: ଦେଖନ୍ତୁ ଯେତେ ବି ବର୍ତ୍ତମାନ ଶୁଣୁଛନ୍ତି, ବିଶେଷ କରି ମୁଁ ଗୁରୁମାନଙ୍କୁ ଡେଲିଗେଟ୍ କରୁଛି, ଯେହେତୁ ଆଜି ଗୁରୁ ପୂର୍ଣ୍ଣିମା ପଡୁଛି, ଆଉ ଅଲ୍ ଆର୍ ଜେ ଅଲ୍ ଲିସନର୍ଙ୍କୁ ଯେତେ ବି ମୋର ମେସେଜ୍ ଶୁଣୁଛନ୍ତି, ମୋର ବଚନ ଶୁଣୁଛନ୍ତି, ସମସ୍ତଙ୍କୁ ପଚାରିକି ଭେଟିକାଲ ଆର୍ ପଚାରିକି ତା ସହିତ ଆପଣଙ୍କୁ ପଚାରିକି ଯଦି ଆପଣ ଯେହେତୁ ଆଜି ଉପସ୍ଥାପନ ଦାୟିତ୍ୱରେ ଅଛନ୍ତି, ସେଥିପାଇଁ ଆପଣଙ୍କୁ ପଚାରିଲେ ମୋର ଡେଡିକେଟ୍।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଚାଲନ୍ତୁ ଆମେ ସମସ୍ତେ ମିଶିକରି ଆପଣ ବାସିଥିବା ଗୀତଟା ଶୁଣୁ।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହେଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଦେବେ। ଆଜ୍ଞା, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଆଜି କେନ୍ ଗୀତ ଶୁଣମା ପହିଲା କହିଦଉନ୍।
1: ଆଜି ଗୋଟେ ପୁରୁଣା ଓଡ଼ିଆ ସିନେମା ପରିବାର ସେଥିରେ ଗୀତ ଅଛେ, ମା ଲୋ ମହିମା ବୋଲି ଗୋଟେ
0: ଆଜ୍ଞା
1: ଗୀତ ଅଛେ।
0: ଆଜ୍ଞା, ସେ ଗୀତ ଶୁଣମା। ତେବେ ଗୀତ ଶୁଣବାଟା ଆଗରୁ ଆପଣଙ୍କର ସାଙ୍ଗେ ଫେର୍ ଦ୍ୱିପଦ କଥା। ଆଜି ଯେହେତୁ ହେଉଛେ ପବିତ୍ର ଗୁରୁ ପୂର୍ଣ୍ଣିମା, ସେ ବାବଦରେ କିଛି କଥା ହେମା ଯେ ଆପଣଙ୍କର ଜୀବନରେ ପହିଲା ଗୁରୁ କିଆନ୍, ଆପଣ କାହାନୁ ଶିକ୍ଷା ଦୀକ୍ଷା ପାଇଛନ୍, ସେ ବିଷୟରେ ଟିକେ କହୁନ୍।
1: ଗୁରୁ କହିଲେ ତ ଆମର ପହିଲା ଗୁରୁ ହଉଛନ୍ତି ମା ବାପା, ତାଙ୍କ ନୁ ହିଁ ଆମେ ମା ବାପା ଏଇ ଶବ୍ଦ ଶୁଣିବାଟା ଆମେ ତାଙ୍କ ନୁ ଶୁଣୁଛୁ ଶିଖୁଛୁ,
0: ଆଜ୍ଞା।
1: ଆଉ ବାକି ତ ସବୁ ପଛେ ପଛେ, ତାପରେ ସ୍କୁଲ ଯାଉଛୁ ଶିକ୍ଷା ଦୀକ୍ଷା କରୁଛୁ, ତାପରେ ଗୁରୁ ହଉଛନ୍ତି, ପହିଲା ଗୁରୁ ହଉଛନ୍ତି ଆମର ମା ବାପା।
0: ଆଜ୍ଞା, ନିହାତି ଭାବେ ଆମେ ବାପା ମା ତ ସେ ହେଲେ ଆମର ପ୍ରଥମ ଗୁରୁ, କିନ୍ତୁ ତାର ପରେ ଆମେ ଯାହାନୁ ଟିକେ ବି ଆମେ ଯଦି ଶିକ୍ଷା ତାଙ୍କୁ ନ ପାଉଛୁ, ସେ ହେଇଗଲେ ଆମର ଗୁରୁ। ଯଦି ଆମେ କମ୍ପ୍ୟୁଟର ଯଦି କିନୁ ଶିଖିଦେଲେ ସେ ହେଲେ ଆମର ଗୁରୁ, ପାଠ ଶିଖିଲେ ସେ ହେଲେ ଆମର ଗୁରୁ, ଆମେ ଯାହାନୁ କିଛି ଶିକ୍ଷା ପାଉଛୁ ସେ ହେଉଛନ୍ ଆମର ଗୁରୁ, ନୁହେଁ? ନିହାତି ଭାବେ। ତାହେଲେ ଆଜି ତ ବର୍ଷା

0: ଯେ କେନ୍ତା କାଣା କାମ ଦାମ ଆପଣଙ୍କର ଚାଲିଛି? ଆଜ୍ଞା, ବର୍ଷା ତ ଇହାଦେ 2-3 ଦିନ ଲଗାଣ ବର୍ଷା ହେଇଛେ, ହଁ, ସେଥିଲାଗି ସ୍କୁଲ କଲେଜ ବି ଛୁଟି ଅଛେ ଇହାଦେ। ତେବେ ଠିକ୍ ଅଛେ, ଆପଣ ସମସ୍ତଙ୍କର ସାଙ୍ଗେ ମିଶିକିରି ଇ ଯେନ୍ ଗୀତଟା ଆଜି ବାଛିଛନ୍, ପୁରୁଣା ଫିଲ୍ମର ଗୋଟେ ଗୀତଟେ ବାଛିଛନ୍, ସେ ଗୀତ ଚାଲୁନ୍ ଶୁନ୍ମା। ଆଜ୍ଞା, କୁହନ୍, ନାଁ ମାନେ ଦଉନ୍।
1: ମୁରଲୀ ମେହେର, ପ୍ରଶାନ୍ତ ଖମାରୀ, ପୁଷ୍ପାଞ୍ଜଳି ଖମାରୀ, ଜଗପାଲ ବେହେରା, ଲୋକନାଥ ପ୍ରଧାନ, ନାରାୟଣ ପ୍ରଧାନ, ଯଶବନ୍ତ ପାଇକ, ସ୍ୱର୍ଣ୍ଣପ୍ରଭା କର, ଆଉ ଆଉ ବାକି ଯେତିକି ଆମର ରେଡ଼ିଓ ସଂସ୍ଥା ଶୁଣୁଛନ୍ ସମ୍ବଲପୁର ଆକାଶବାଣୀ,
0: ଆଜ୍ଞା,
1: ଆଉ ସ୍ପେଶିଆଲି ଆପଣଙ୍କୁ।
0: ଆଜ୍ଞା, ଆପଣ ପୁଷ୍ପାଞ୍ଜଳି ଖମାରୀ ମ୍ୟାଡ଼ାମଙ୍କ ନାଁ କହିଲେ ନା, ତ ସେଥିଲାଗି ସେଥିଲାଗି ମୋ ନାଁ ପୁଷ୍ପାଞ୍ଜଳି ଦାସ, ତ ସେଥିଲାଗି ଆପଣ ମୋତେ ବି ଡେଡିକେଟ୍ କଲେ ନାହିଁ। ଠିକ୍ ଠିକ୍ ଅଛେ, ତେବେ ଚାଲୁନ୍ ସମସ୍ତେ ମିଶିକିରି ଗୀତଟା ଶୁନ୍ମା। ରହୁଛୁ, ନମସ୍କାର।

0: ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ହ୍ୟାଲୋ, ଜୁହାର, ଆପଣଙ୍କର ପରିଚୟଟା ଦେବେ। ହ୍ୟାଲୋ, ଆପଣଙ୍କର ପରିଚୟଟା ଦେବେ। ହ୍ୟାଲୋ, ଶୁଭୁଛି ଆପଣଙ୍କର କଥା, ଆପଣଙ୍କର ପରିଚୟଟା ଦଉନ। ହଁ, ଜୁହାର ଆଜ୍ଞା, ଆପଣ ଆଜି କେନ୍ କେତେଟା ଶୁଣମା ପହିଲା କହିଦିଅନ୍ତୁ। ଆଚ୍ଛା, ସେ କଥା ଚିତ୍ରର ଯେନ୍ କେନ୍ ଗୀତ ଶୁଣମା? ଆଜ୍ଞା, ଠିକ୍ ଅଛି, ଚାଲ ହେ ଗୀତଟା ତାହେଲେ ଶୁଣମା। ତେବେ ଆଉ ଘରେ କିଏ କିଏ ଅଛନ୍? ହ୍ୟାଲୋ, ଆପଣଙ୍କୁ ଶୁଭୁଛି ମୋର କଥା? ହଁ ଆଜ୍ଞା, କହୁନ୍ ଏବେ କା ଘରେ କିଏ କିଏ ଅଛନ୍? ହ୍ୟାଲୋ, ହଁ ଘରେ ଆପଣଙ୍କର ଆଉ କିଏ କିଏ ଅଛନ୍ କହୁଛେ? ନାଇଁ, ମୁଇଁ ପଚାରିଲି ଘରେ ଆପଣଙ୍କର କିଏ କିଏ ଅଛନ୍, ଶୁଭୁଛି ମୋର କଥା? ଆଜ୍ଞା, ସମସ୍ତେ ଏକା ସାଙ୍ଗେ ରହୁଛନ୍। ଏବେ ତ ବର୍ଷାର ସମୟ ଚାଲିଛି, ଲଗାଣ ବର୍ଷା ଏବେ 2-3 ଦିନ ଜାରି ରହିବା, ତ ସେଥିଲାଗି ଛୁଆମାନେ ବି ଘରେ ଅଛନ୍, ସେଥିଲାଗି ଆପଣଙ୍କୁ ବେଶୀ ସତର୍କତା ରଖବା ଲାଗି ପଡ଼୍ବା। ନାଇଁ, ହଁ ଠିକ୍ ଅଛେ, ତେବେ ଚାଲୁନ୍ ଇ ଯେନ୍ ଗୀତଟା ଆପଣ ବାଛିଛନ୍, ମନ ରହିଗଲା ତୁମରି ଠାରେ, ସେ ଗୀତ ଶୁଣମା। ଆଜ୍ଞା, କହୁନ୍ କାହା କାହାକେ ଗୀତ ଶୁଣାମା ଯେ, ତାଙ୍କ ନାଁ ମାନେ କହୁନ୍।
1: ମୋର ଦାଦା ହେଲେ ନାରଦ କୁମାର ମଞ୍ଜୁଭା, ଭାଇ ହେଲେ ରବିଶଙ୍କର ମଞ୍ଜୁଭା, ଆଉ ଶୁଣୁଥିବା ସବୁ ଶ୍ରୋତାଙ୍କୁ।
0: ଠିକ୍ ଅଛେ, ଆପଣ ଯାହା ଯାହା ନାଁ ଧରିଲେ ସେମାନଙ୍କର ସହିତ ଆମର ସମସ୍ତ ଶ୍ରୋତା ସମସ୍ତେ ମିଶିକରି ଚାଲୁନ୍, ଆପଣ ଏଇ ସୁନ୍ଦର ଗୀତ ଯେନ୍ ବାଛିଛନ୍ ସେଟାକେ ଶୁଣମା। ଆଜ୍ଞା, ଜୁହାର, ନମସ୍କାର।

0: ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ। ହ୍ୟାଲୋ,
1: ହ୍ୟାଲୋ,
0: ହଁ ଆଜ୍ଞା, ଆପଣଙ୍କର ପରିଚୟଟା ଦଉନ।
1: ଝାରସୁଗୁଡ଼ା
0: ଡିଷ୍ଟ୍ରିକ୍ଟରୁ, ଝାରସୁଗୁଡ଼ା ଜିଲ୍ଲାରୁ ଆପଣଙ୍କୁ ସମ୍ବଲପୁର ଜିଲ୍ଲାର ଆକାଶବାଣୀ କେନ୍ଦ୍ରକେ ଆମେ ସ୍ୱାଗତ କରୁଛୁ। କେନ୍ ଗୀତ ଶୁଣମା ପହିଲା କହୁନ। ଶେଷ ଶ୍ରାବଣର ମେଘ ବରସିଲା ଗୀତଟା ତ ଆଉ ଜଣେ ଶ୍ରୋତା ଆମର ଅନୁରୋଧ କରିଥିଲେ, ସେ ଗୀତଟା ବାଜି ସାରିଲାନ। ଆଜ୍ଞା ଆଜ୍ଞା ଆଜ୍ଞା, ସେ ଗୀତଟା ଶୁଣମା। ଠିକ୍ ଅଛି, ତେବେ କହୁନ, ଆଜି ତ ପବିତ୍ର ଗୁରୁ ପୂର୍ଣ୍ଣିମା, ବ୍ୟାସ ପୂର୍ଣ୍ଣିମା, ତେବେ ଆପଣଙ୍କର ଗୁରୁଙ୍କ ବିଷୟରେ କିଛି କଥା ଦୁଇ ପଦ।
1: ଆଜ୍ଞା, ମୁଇଁ ତ ବେଶୀ ପାଠ ବି ନାଇଁ ପଢି, କମ୍ ପଢିଛେଁ, 7 କ୍ଲାସ୍ ତକ ପାଠ ପଢିଛେଁ। ଗୁରୁ ତ ବଢିଆ ଦେଇଛନ୍, ଗୁରୁଙ୍କୁ ଆମେ ବହୁତ ଭକ୍ତି କରବାର କଥା, ତାଙ୍କୁ ଆଦର କରବାର କଥା, କିନ୍ତୁ ଆଜିକାଲି କେନ୍ ଏଇଟା ହଉଛି। ଆମର ଗୁରୁ ଥିଲେ, ଆମେ ସାନ୍ ବେଲେ ସ୍କୁଲ ଛୁଟି କହୁଥିଲି ବେଲେ ତ ଗୁରୁମାନେ

0: ଆମର ମ୍ୟୁଜିକ୍ କ୍ଲାସ୍ ଟିଚର ଥିଲେ ବଳଦେବ ସିଂ ଆଜ୍ଞା, ତାଙ୍କର କଥା ସେ ଗୁରୁ ହିସାବେ ଏନ୍ତା ଗୁରୁ ହେବାର କଥା, ସେ ବହୁତ ଭଲ ପାଉଥିଲେ ଆମକୁ ମାନଙ୍କୁ।
1: ଠିକ ଅଛି, ଆପଣ ତ ଆପଣଙ୍କର ଗୁରୁଙ୍କ ନାଁ କହିଲେ, ତେବେ ଗୁରୁ ଆମେ ଯାହାନୁ ଶିକ୍ଷା କରୁ ଶିକ୍ଷା ନେମା ସେମାନେ ହେଲେ ଆମର ଗୁରୁ। ଯଦି ଆମେ ଗୋଟେ ଛୋଟ ଉଦାହରଣଟେ ନେମା, ଯେନ୍ତା କପୋତ ପକ୍ଷୀ ସିଏ ବି ହେଲେ ଗୋଟେ ଗୁରୁ। ଯେନ୍ତା ଆମେ ଛୋଟ ଯଦି ପିମ୍ପୁଡ଼ି ଗୋଟେକେ ଦେଖ୍ମା ବେଲେ ବି ସେ ଯଦି ଠିକ୍ ଲାଇନ୍ରେ ସିଧା ସିଧା ଲାଇନ୍ରେ ଯାଉଛେ, ତାର ଲକ୍ଷ୍ୟସ୍ଥଳରେ ପହଞ୍ଚୁଛେ, ତେବେ ଆମେ ବି ସେଇ ପ୍ରକାର ଆମର ବି ରୋଲ୍ ରହିବାର କଥା। ମାନେ ଆମେ ଗୁରୁଙ୍କର କଥା ଶୁଣିକରି ଆମେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ବାଟକେ ଆମେ ଧରିଥିବାର କଥା, ଆମେ ଆମର ବାଟରୁ ବାହାରେ ନାଇଁ ଯାଉ। ଠିକ ଠିକ ଆପଣ ଠିକ କଥା କହିଲେ। ଆମେ ଯାହାନୁ ବି ଟିକେ ଅଥାଇ ଯେନୁ ବି ଟିକେ ଆମେ ଜ୍ଞାନ ପାଉଛୁ, ଶିକ୍ଷା ପାଉଛୁ, କେନୁ ଆମେ ଗୀତ ଶିଖୁଛୁ, ନାଚ ଶିଖୁଛୁ, କିଛି କେନୁ ଅଲଗା କଳାଟେ ବି ଶିଖୁଛୁ, ସେ ବି ଆମର ଗୁରୁଆନ୍। ତ ଆମେ ଯାହାନୁ ଶିକ୍ଷା ପାଇଲେ ସେ ହେଲେ ଆମର ଗୁରୁ। ତ ଏଇ ଦିନରେ ଆମେ ତାଙ୍କୁ କୃତଜ୍ଞତା ଜଣାମା ଯେ ସେମାନେ ଆମକୁ ଗୋଟେ ପରିଚୟ ଦେଇଛନ୍, ସେମାନେ ଆମକୁ ଗୋଟେ ମଣିଷ ଭଲ ମଣିଷଟେ କରିକିରି ଗଢ଼ିଛନ୍, ସେଥିଲାଗି ଆମେ ତାଙ୍କୁ ଧନ୍ୟବାଦ ଜଣାବାର କଥା।
0: ସେଥିଲାଗି ଆମେ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାର କଥା।
1: ଆଜ୍ଞା,
0: ଆଉ ଗୁରୁମାନେ ବି ହେନ୍ତା ହେବାର କଥା ଯେ ଏକ୍ଚୁଆଲି ବହୁତ ପରିବର୍ତ୍ତନ ହେଇଗଲାନ, ଦୁନିଆ ବହୁତ ବହୁତ ହେଇଗଲାନ। ଆମେ ଗୁରୁ ଗୁରୁ ହେବାର କଥା ସେଇଟା ଆଉ ନାଇଁ ଜାଣିବାର, ଲୋକ ଗୁରୁ ହଉଛନ୍, କିନ୍ତୁ ତାଙ୍କର ବ୍ୟବହାରରେ ଗୁରୁ ଶିଷ୍ୟ ଶିଷ୍ୟଟା ନିଜ ସନ୍ତାନଟା ଯେନ୍ତା ଶିଷ୍ୟଟା ବି ହେନ୍ତି ଇଏ ସନ୍ତାନକେ ଯେନ୍ତା ରଖବାର କଥା ଶିଷ୍ୟକେ ବି ସେନ୍ତା ରଖବାର କଥା, ହେନ୍ତା ବ୍ୟବହାର ଦେବାର କଥା। ଏଇ ଜିନିଷଟା ଟିକେ କମ ହେଇଯାଉଛେ, ଆଉ ଶିଷ୍ୟ ମାନେ ବି ହେନ୍ତା ହଉଛେ, ଆଉ ଶିଷ୍ୟ ହଉଛେ ଯିଏ ବି ହଉଛେ ଶିଷ୍ୟ ମାନେ ସେ ଗୁରୁଙ୍କୁ ସମ୍ମାନ ଦେବାର କଥା। ଏଇ ଜିନିଷଟା ଦୁନିଆଡୁ କମ ହଉଛେ, ଆଉ
1: ଯେନ୍ ପରିବର୍ତ୍ତନ ହେବା ସେଟା ପଜିଟିଭରେ ପରିବର୍ତ୍ତନ ହେବା ବୋଲି ଆମେ ଆଶା କର୍ମା। ସେଟା ସେହି ହିସାବରେ ଭାବମା ଯେ ନାଇଁ କିଛି ନେଗେଟିଭ ନାଇଁ ହଉ ଆମର ଆମର ଛୁଆମାନଙ୍କର ପ୍ରତି କି ଆମର କାହାର ପ୍ରତି କିଛି ଖରାପ ନାଇଁ ଆସୁ, ସେମାନେ ସବୁ ପଜିଟିଭ ୱେରେ ଯାଉନ୍, ହେଟା ସେହି ହିସାବରେ ଭାବମା। ତେବେ ଚାଲୁନ୍ ଆମେ ଯେନ୍ ଆପଣ ଯେନ୍ ଗୀତଟା ବାଛିଛନ୍ ଚାଲୁନ୍ ଶୁଣୁ। ଆମକୁ ବି ବହୁତ ଖୁସି ଲାଗ୍ଲା ଆପଣଙ୍କର ସାଙ୍ଗେ କଥା ଲାଗିକିରି, ଆପଣ ଏନ୍ତା ଆକି ବି ଫୋନ୍ କରୁଥାଉନ୍, ଆଉ ଯଦି ସୁବିଧା ହଉଛେ ବେଲେ ଆମକୁ ଚିଠି ଖଣ୍ଡେ ଖଣ୍ଡେ ବି ପଠଉନ୍, ଆମକୁ ଆହୁରି ଭଲ ଲାଗ୍ବା।
0: ତେବେ
1: ଆପଣ ଆମର ସାଙ୍ଗେ ଫୋନରେ ହିଁ କଣ୍ଟାକ୍ଟ କରିଛନ୍, ସେଇଥିରେ ହିଁ ଆମର ସାଙ୍ଗେ ସଂଯୋଗ କରିଛନ୍, ସେଇଟା ବି ବହୁତ ବଡ଼ କଥା ହେ। ଆଗେ ବି ଫୋନ କରୁଥିବେ ଆଜ୍ଞା। ଠିକ ଅଛି, ଚାଲୁନ୍ ଶୁନ୍ମା ଯେନ୍ ଗୀତଟା ବାଛିଛନ୍। ରହୁଛୁ, ନମସ୍କାର,
0: ଧନ୍ୟବାଦ।

ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ଥିଲି ମୁଁ ପୁଷ୍ପାଞ୍ଜଳି ଦାସ, ବୈଷୟିକ ସହାୟତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଏବଂ ସତ୍ୟରଞ୍ଜନ ପଣ୍ଡା।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ପହିଲା ଗୀତ ଶୁଣୁ ସିନେମା ଇଡିଏଟ୍ର ଏ ଗୀତଟା ଗାଇଛନ୍ ବାବୁ ସାନ୍, ଗୀତ ଲେଖିଛନ୍ ବାପୁ ଗୋସ୍ୱାମୀ ଆର୍ ସଙ୍ଗୀତ ଦେଇଛନ୍ ଗୁଟଲି ରଥ।

ଶ୍ରୋତାମାନେ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍। ତୋ ପାଇଁ ସିନେମାର ଏ ଗୀତଟା ଶୁଣୁନ୍। ଗୀତକେ ଗାଇଛନ୍ ଶକ୍ତି ମିଶ୍ର ଆର୍ ତପୁ ମିଶ୍ର, ଲେଖିଛନ୍ ବସନ୍ତରାଜ ସାମଲ, ସଙ୍ଗୀତ ମନ୍ମଥ ମିଶ୍ର।

ଇନ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଇଥିରେ ଶୁଣନ୍ ପଡ଼ୋଶନ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ରାଜେନ୍ଦ୍ର କ୍ରିଷନ ସଙ୍ଗୀତ ଥି ସଜେଇଛନ୍ ଆର୍ ଡି ବର୍ମାନ କାର୍ଯ୍ୟକ୍ରମର ପହଲା ଗୀତକେ ଗାଇଛନ୍ କିଶୋର କୁମାର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ପଡ଼ୋଶନ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ରାଜେନ୍ଦ୍ର କ୍ରିଷନ, ସଙ୍ଗୀତଥି ସଜେଇଛନ୍ ଆର୍ ଡି ବର୍ମନ। ଏହି ଗୀତକେ ଗାଇଛନ୍ ଲତା ମଙ୍ଗେସ୍କର।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁଛନ୍ ପଡ଼ୋଶନ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ରାଜେନ୍ଦ୍ର କ୍ରିଷନ, ସଙ୍ଗୀତଟି ସଜେଇଛନ୍ ଆର୍ ଟି ବର୍ମନ। ଏଥର ଶୁଣନ୍ ଏ ଗୀତଟା ଗାଇଛନ୍ ଲତା ମଙ୍ଗେସ୍କର।

ଇନ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

କାର୍ଯ୍ୟକ୍ରମର ପହିଲା ଗୀତକେ ଗାଇଛନ୍ କେ ଆର୍ ଅନ୍ତରା ମିତ୍ରା, ସିନେମା 192 ଲଣ୍ଡନ। ଗୀତ ଲେଖିଛନ୍ ପ୍ରଶାନ୍ତ ଇନ୍ଗୋଲେ, ସଙ୍ଗୀତ ସଜେଇଛନ୍ କୌଶିକ ଆକାଶ JAM।

ଆଇ ଏମ୍ କଲାମ ସିନେମାନୁ ଏ ଗୀତଟା ଶୁଣିଲେ ଗାଇଥିଲେ କେ କେ, ଗୀତ ଲେଖିଥିଲେ ମାନବେନ୍ଦ୍ର, ସଙ୍ଗୀତଟି ସଜେଇଥିଲେ ଅଭିଷେକ ରାୟ। ଏଥର ଶୁଣୁନ୍ ଏ ଗୀତଟା ଗାଇଛନ୍ ସୋନୁ ନିଗମ, କେ କେ, ଶାନ ଆର୍ ସୁନିଧି ଚୌହାନ। ସିନେମା ମୁମ୍ବାଇ ଏକ୍ସପ୍ରେସ। ଗୀତ ଲେଖିଛନ୍ ଦେବ କୋହଲି, ସଙ୍ଗୀତ ଦେଇଛନ୍ ଏଲାଇୟା ରାଜା।

ଏ ଗୀତକେ ଗାଇଛନ୍ ସାନ୍ ଆଉ ଶାନ୍ତନୁ ମୈତ୍ରା। ସିନେମା ଥ୍ରୀ ଇଡିୟଟ୍ସ ଗୀତ ଲେଖିଛନ୍ ଅଭିଜିତ ଯୋଶୀ, ସଙ୍ଗୀତ ଥି ସଜେଇଛନ୍ ଶାନ୍ତନୁ ମୈତ୍ରା।

ଏଥର ଶୁଣନ୍ ସାନ୍ ଗାଇଥିବା ଏଇ ଗୀତଟା। କେହତା ହେ ଦିଲ୍ ବାର ବାର ସିନେମାନୁ ଗୀତ ଲେଖିଛନ୍ ସମୀର, ସଙ୍ଗୀତ ଥି ସଜେଇଛନ୍ ଯତୀନ ଲଲିତ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ମିଶନ କାଶ୍ମୀର କଥାଚିତ୍ରରୁ କଣ୍ଠଶିଳ୍ପୀ ଶଙ୍କର ମହାଦେବନ, ଜସ୍ପିନ୍ତର ନରୁଲା, ସୁନିଧି ଚୌହାନ ଏବଂ ସାଥୀ। ଗୀତ ରଚନା ରାହତ ଇନ୍ଦୋରୀ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

0: ପ୍ରକୃତି ଆମକୁ ସମୟାନୁବର୍ତ୍ତିତାର ଶିକ୍ଷା ଦେଇଥାଏ। ସୂର୍ଯ୍ୟ ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଉଦୟ ଏବଂ ଅସ୍ତ ହୁଅନ୍ତି ଏବଂ ଋତୁଚକ୍ର ମଧ୍ୟ ନିର୍ଦ୍ଧାରିତ ସମୟରେ ପରିବର୍ତ୍ତିତ ହୁଏ। ପ୍ରକୃତିର ଏହି ନିୟମିତତା ଆମକୁ ସମୟର ମହତ୍ତ୍ୱ ବୁଝାଏ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଏଥର ଶୁଣନ୍ତୁ ମୋହରା କଥାଚିତ୍ରର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗାଇଛନ୍ତି ପଙ୍କଜ ଉଦାସ ଏବଂ ସାଧନା ସର୍ଗମ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା ବିଜୁ ଶାହା।

ସମୟାନୁବର୍ତ୍ତିତା ପାଳନ କରିବା ଦ୍ୱାରା ଜୀବନରେ ଶୃଙ୍ଖଳା ଆସେ, କାର୍ଯ୍ୟଦକ୍ଷତା ବଢ଼ିଥାଏ, ଆତ୍ମବିଶ୍ୱାସ ବୃଦ୍ଧି ହୁଏ, ମାନସିକ ଚାପ କମ୍ ହୋଇଥାଏ, ସମସ୍ତଙ୍କର ବିଶ୍ୱାସ ଏବଂ ସମ୍ମାନ ମିଳିଥାଏ, ସଫଳତାର ସମ୍ଭାବନା ବହୁଗୁଣିତ ହୋଇଥାଏ। ସମୟର ସତ୍ ଉପଯୋଗ ସଫଳତାର ସୋପାନ ଏବଂ ସମୟାନୁବର୍ତ୍ତିତ ହେଉଛି ଆଦର୍ଶ ଜୀବନର ପରିଚୟ। ଏଥର ଶୁଣନ୍ତୁ ଲାଖୋ ମେ ଏକ କଥାଚିତ୍ରର ଏହି ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ନମସ୍କାର।

0: ବରଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଲାହାଣ୍ଡି ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଥିରେ ମୁଖ୍ୟ ଖବର ନ ଶେଷ ହେଲା। ଜୁହାର।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ପାଣିପାଗ ସମ୍ପର୍କୀୟ ସୂଚନା। ମିଳିଥିବା ପାଣିପାଗ ସମ୍ପର୍କୀୟ ସୂଚନାରୁ ଜଣାଯାଇଛି ଯେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ବରଗଡ଼, ଅନୁଗୁଳ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ବରଗଡ଼, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଜି ବିଜେପୁର ବରଗଡ଼ଠାରେ 31 ସେଣ୍ଟିମିଟର, ବରପାଲିଠାରେ 25 ସେଣ୍ଟିମିଟର, ଗାଇସିଲେଟ୍ଠାରେ 25 ସେଣ୍ଟିମିଟର, ଭଟଲିଠାରେ 23 ସେଣ୍ଟିମିଟର, ଅତାବିରାଠାରେ 20 ସେଣ୍ଟିମିଟର, ବରଗଡ଼ଠାରେ 20 ସେଣ୍ଟିମିଟର, ପାଇକମାଲଠାରେ 19 ସେଣ୍ଟିମିଟର, ହୀରାକୁଦଠାରେ 11 ସେଣ୍ଟିମିଟର, ଲଇକେରାଠାରେ 7 ସେଣ୍ଟିମିଟର ଏବଂ ଲହୁଣୀପଡ଼ାଠାରେ 6 ସେଣ୍ଟିମିଟର ଲେଖାଏଁ ବର୍ଷା ହେବାର ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ତରଫରୁ ହଳଦିଆ ସତର୍କ ସୂଚନା ଦିଆଯାଇଛି। ପରବର୍ତ୍ତୀ 2 ଦିନର ପାଣିପାଗରେ ବିଶେଷ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଶୁଣିଲେ ପାଣିପାଗ ସମ୍ପର୍କୀୟ ସୂଚନା। ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ, ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ ଏବଂ ରାତି 7:25 ଜିଲ୍ଲା ହାଲଚାଲ ରିଲେକର ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାରରେ ଶୁଣିବେ ଚାଷୀଙ୍କ ସହ ସାକ୍ଷାତକାର, ଏଥିରେ ଚାଷୀ ସେବତୀ ପ୍ରଧାନଙ୍କ ସହ ସାକ୍ଷାତକାର ଶୁଣିବେ। ରାତି 8:00 ଶୁଣିବେ ସଂସଦ ସମୀକ୍ଷା, ରିଲେକର ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଭକ୍ତି ସଙ୍ଗୀତ ଶୁଣିପାରିବେ ରାତି 8:15, ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ସାରଙ୍ଗୀ ବାଦନ ପରିବେଷଣ କରିବେ ଉସ୍ତାଦ ସାବ୍ରି ଖାନ। ସ୍ପଟଲାଇଟ୍ ଶୁଣିପାରିବେ ରାତି 9:15, ରିଲେକର ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ନାଟକ ବ୍ୟାଧି, ରଚନା ସତ୍ୟରଞ୍ଜନ ବେହେରା, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ରାତି 10:30 ଶୁଣିବେ ଲଘୁ ସଙ୍ଗୀତ। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଏଥର ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରେ ଏଇ ଗୀତଟି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବିକାଶ ଦାସ।

ଶୁଣୁଛନ୍ତି ଲଘୁ ସଙ୍ଗୀତ। ଏଥର ଶୁଣନ୍ତୁ ନିବେଦିତାଙ୍କ କଣ୍ଠରେ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଏଥର ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରେ ଗୀତ ରଚନା ରଜନୀ ଶତପଥୀ, ସଙ୍ଗୀତ ବିକାଶ ଦାସ।

ଶେଷରେ ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରେ ଏହି ଗୀତଟି, ଗୀତ ରଚନା ରାଧାଶ୍ୟାମ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

0: ଶୁଣୁଥିଲେ କେତୋଟି ଲଘୁ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ଆକାଶବାଣୀ ଭବାନୀପାଟନା କେନ୍ଦ୍ର ପ୍ରସ୍ତୁତ। ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର। ଆମ ସମାଜରେ ସୁସ୍ଥ ଓ ସୁନ୍ଦର ଜୀବନଯାପନ ମୂଳରେ ସ୍ୱଚ୍ଛତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ସ୍ୱଚ୍ଛତା ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସ୍ୱଚ୍ଛ ଭାରତ ଗଠନ ଥିଲା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ। ସ୍ୱଚ୍ଛ ଭାରତ ହିଁ ଜନଜୀବନକୁ ସମୃଦ୍ଧ କରିପାରିବ। କିନ୍ତୁ ଦୁଃଖର ବିଷୟ, ସ୍ୱାଧୀନତାର 79 ବର୍ଷ ବିତିଗଲାଣି, ତଥାପି ଆମେ ସ୍ୱଚ୍ଛତା ଉପରେ ଆଶାନୁରୂପ ସଫଳତା ହାସଲ କରିପାରିନୁ। ସ୍ୱଚ୍ଛତା ହିଁ ଜୀବଜଗତ ସହିତ ମଣିଷ ସମାଜକୁ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ଖୋରାକ ଯୋଗାଇଥାଏ। ତେଣୁ ସ୍ୱଚ୍ଛ ଭାରତ ଗଠନ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ସରକାରଙ୍କ ଦ୍ୱାରା ପ୍ରାୟ 4041 ସହରକୁ ଏହି ଅଭିଯାନରେ ପରିସରଭୁକ୍ତ କରାଇ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗକୁ ନିଆଯାଉଛି। 2014 ଅକ୍ଟୋବର ମାସ 2 ତାରିଖ ମହାତ୍ମା ଗାନ୍ଧୀଙ୍କର 145ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ, ବିଦ୍ୟାଳୟରୁ ମହାବିଦ୍ୟାଳୟ ଯାଏଁ, ରାଜରାସ୍ତାରୁ ଗଳି ରାସ୍ତା

0: ବସ୍ତିବାସିନ୍ଦାଙ୍କ ଠାରୁ ପ୍ରସାଦବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସ୍ୱଚ୍ଛତା ଉପରେ ସଚେତନ ହେବା ଆବଶ୍ୟକ। ତେବେ ଏହି ସ୍ୱଚ୍ଛତା ଅଭିଯାନ 5.0 ବା 5.0କୁ ନେଇ ଆକାଶବାଣୀ ଭବାନୀପାଟଣା ପହଞ୍ଚିଥିଲା। ଭବାନୀପାଟଣା ସହର ଠାରୁ ପ୍ରାୟ 13 କିଲୋମିଟର ଦୂର ଶଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏକ ସ୍ୱଚ୍ଛତା ବା ସଫେଇ କାମ କରିବା ପାଇଁ। ସେଇଠି ସଫେଇ କାମ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ କହନ୍ତି,
1: ନମସ୍କାର, ସ୍ୱଚ୍ଛତା ହିଁ ସେବା ଏହି କାର୍ଯ୍ୟକ୍ରମ ଆମ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକ ଅଭିନବ ବାର୍ତ୍ତା ସୃଷ୍ଟି କରିଛି। ଆକାଶବାଣୀ ଭବାନୀପାଟଣା ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି। ବାସ୍ତବରେ ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା କହିଲେ ଆମେ ବୁଝୁ ପ୍ରତ୍ୟେକ ଜିନିଷ ଶୃଙ୍ଖଳା ମଧ୍ୟରେ ରହିବା। ପ୍ରକୃତି ପ୍ରତିଟି ଜିନିଷକୁ ଶୃଙ୍ଖଳା ମଧ୍ୟରେ ରଖେ। ଯେମିତି ସମୁଦ୍ର କୂଳରେ ବେଳାଭୂମିରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସମୁଦ୍ରର ଢେଉ ସଫା କରି ନେଇଯାଏ, ପୁଣି ତାହା ସମୁଦ୍ରର ତଟ ସୁନ୍ଦର ପରିଷ୍କାର ଦିଶେ। ସେହିଭଳି ପ୍ରକୃତି ସବୁବେଳେ ପରିବେଶକୁ ନିଜେ ସଫା କରେ ଏବଂ ଏହି ପରିବେଶର ଏହି ପ୍ରକୃତିର ମୁଖ୍ୟ ଉପାଦାନ ହେଉଛି ମଣିଷ, ଯିଏକି ତାହାକୁ ସଫା କରିବା ଦିଗରେ ପଦକ୍ଷେପ ନେବା ଉଚିତ। କିନ୍ତୁ ବିଡ଼ମ୍ବନା ଏହା ଯେ ସଦାସର୍ବଦା ଦେଖାଯାଇଛି ମଣିଷମାନେ ହିଁ ନିଜେ ପ୍ରକୃତିର କ୍ଷୟ କରନ୍ତି, ପ୍ରକୃତିକୁ ଅପରିଷ୍କାର ଆବର୍ଜନାରେ ଭରିଦେଇ ପ୍ରକୃତିକୁ କଷ୍ଟ ଦିଅନ୍ତି। ଯେତେ ପଦକ୍ଷେପ ନିଆଯାଇପାରିବ, ଶୃଙ୍ଖଳା ଜ୍ଞାନର ବୃଦ୍ଧି କରାଯାଇପାରିବ, ସ୍ୱଚ୍ଛତା ଦିଗରେ ପଦକ୍ଷେପ ନିଆଯିବ, ପ୍ରତିଟି ଜିନିଷକୁ ଯେମିତି ରହିବା କଥା ସେମିତି ରଖିବାକୁ ଦିଆଯିବ, ତାକୁ ସୁନ୍ଦର ଭାବରେ ବ୍ୟବହାର କରାଯିବ ଏବଂ ଯେଉଁଠି ଆବର୍ଜନା ପକାଇବା କଥା

0: ଯାହାକି ସେମାନେ ରାସ୍ତାଘାଟ ଏମିତିକି ତାଙ୍କ ଘରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିବା ଦିଗରେ ସବୁବେଳେ ପଦକ୍ଷେପ ନିଅନ୍ତି। ଏହି ଅଭ୍ୟାସ ଆମେ ଯଦି ସମସ୍ତେ ଲାଗିପଡ଼ି ଚେଷ୍ଟା କରିବା, ନିଶ୍ଚିତ ଭାବରେ ସ୍ୱଚ୍ଛତା ଦିଗରେ ଆମେ ଆଗେଇ ପାରିବା।
1: ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମହା ଆନନ୍ଦରେ ଶ୍ରମଦାନ କରି ବିଦ୍ୟାଳୟ ପରିସରକୁ ସଫା ସୁତୁରା କରିଥିଲେ। ଛାତ୍ରଛାତ୍ରୀଙ୍କର ମତ ଥିଲା,
2: ମୁଁ ପ୍ରକାଶ ମାଝୀ, ଶ୍ରେଣୀ ଦଶମ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡ଼ାର ଜଣେ ଛାତ୍ର। ସ୍ୱଚ୍ଛତା ଏକ ପବିତ୍ର ଗୁଣ, ଏହା ମଣିଷ ମନରେ ପ୍ରଶାନ୍ତି ଭରି ଦେଇ ତତ୍ପର କରାଏ, ତେଣୁ ଏହା ଆମ ପାଇଁ ଅବିଚ୍ଛେଦ୍ୟ। ପରିବେଶର ସ୍ୱଚ୍ଛତା ଯେ କେତେ ପ୍ରୟୋଜନ ତାହା ସର୍ବସମ୍ମତ। ଗୋଟିଏ ରାଷ୍ଟ୍ରର ବିକାଶ ଏହାର ପରିବେଶର ସ୍ୱଚ୍ଛତା ଉପରେ ନିର୍ଭର କରେ। ସୁସ୍ଥ ପରିବେଶ ସୁସ୍ଥ ମାନସିକତା ସୃଷ୍ଟି କରେ, ସୁସ୍ଥ ମାନସିକତା ସୃଜନ ଶକ୍ତିର ବିକାଶରେ ସହାୟକ ହୁଏ, ଫଳରେ ରାଷ୍ଟ୍ରର ସାମାଜିକ ଅର୍ଥନୈତିକ ଜୀବନର ସୁସମୃଦ୍ଧ ହୁଏ। ବିଜ୍ଞାନର ମହାନ ଅବଦାନ ଫଳରେ ମାନବ ଜୀବନ ସୁଖପ୍ରଦ ତଥା ପ୍ରଗତିଶୀଳ ହୋଇଛି। ଆଜିର ଭାରତ ବର୍ଷ ପ୍ରଗତିର ରଥଚକ୍ର ସୋପାନ ପରେ ସୋପାନ ଅତିକ୍ରମ କରି ଆଗେଇ ଚାଲିଛି, କିନ୍ତୁ ପରିବେଶର ସ୍ୱଚ୍ଛତା କ୍ରମେ ଅପସରି ଯାଉଛି। ତେଣୁ ମାନବ ସମାଜର ହିତ ସାଧନ ପାଇଁ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇ ପଡିଛି। ସମ୍ପ୍ରତି ଗାଁ ଗଣ୍ଡା ସହର ବଜାର ସବୁଠି କୁଢ କୁଢ ଅଳିଆ ଆବର୍ଜନା ଓ ନାଳ ନର୍ଦ୍ଦମା ସବୁଠି ବର୍ଜ୍ୟବସ୍ତୁର ପାହାଡ ଓ ଅସ୍ୱାସ୍ଥ୍ୟକର ପରିବେଶ। ରାସ୍ତା କଡ଼ରେ ମଳମୂତ୍ର, ପ୍ଲାଷ୍ଟିକ ବୋତଲ ଓ ଜରିର ଗଦା, ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଦୂଷିତ ପରିବେଶ ବିଦେଶୀ ପର୍ଯ୍ୟଟକଙ୍କ ପାଖରେ ଆମର ଭାବମୂର୍ତ୍ତିକୁ ମଳିନ କରିଦେଇଛି। ଏପରି ସ୍ଥଳରେ ପରିବେଶର ସ୍ୱଚ୍ଛତା ଏକ ସମୟୋପଯୋଗୀ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଉତ୍ତମ ଜୀବନ ନିମନ୍ତେ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇଥିବାରୁ ପରିବେଶର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅତ୍ୟନ୍ତ ନିଷ୍ଠାର ସହିତ ସରକାରୀ ବେସରକାରୀ ଗୋଷ୍ଠୀଗତ ତଥା ବ୍ୟକ୍ତିଗତ ଉଦ୍ୟମ ଜାରି ରଖିବା ବିଧେୟ। ଏହା ଫଳରେ ସୁସ୍ଥ ଜୀବନ ଯାପନ ସମ୍ଭବ ହୋଇପାରିବ।
3: ମୋର ନାମ ଟଙ୍କପ୍ରଭା ପୂଜାରୀ। ମୁଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡ଼ାର ଦଶମ ଶ୍ରେଣୀର ଛାତ୍ରୀ ଅଟେ। ସ୍ୱଚ୍ଛତା ହିଁ ସେବା ଏହି ଅଭିଯାନ ପ୍ରତିବର୍ଷ 17 ସେପ୍ଟେମ୍ବରରୁ 2 ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥାଏ, ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱ ଇଚ୍ଛାରେ ସଫା ସୁତୁରାରେ ଯୋଗ ଦେବାକୁ ପ୍ରେରିତ କରାଯାଏ। ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାର ଏକ ଉଦ୍ୟମ ଅଟେ, ଯିଏ ସ୍ୱଚ୍ଛତାକୁ ଜୀବନର ଅଙ୍ଗଭୂତ ଅଂଶ ମାନୁଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସ୍ୱଚ୍ଛତାକୁ ଆପଣେଇ ଆମେ ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଢିପାରିବା। ଅଭିଯାନ ସମୟରେ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଶ୍ରମଦାନ ଅନୁଷ୍ଠିତ ହୁଏ, ଯେଉଁଥିରେ ଲୋକମାନେ ସାର୍ବଜନିକ ସ୍ଥାନ, ବିଦ୍ୟାଳୟ ଓ ହସ୍ପିଟାଲ ଭଳି ସ୍ଥାନ ଗୁଡ଼ିକରେ ସଫା କାମରେ ଜନସାଧାରଣଙ୍କୁ ଯୋଗ ଦେବା ପାଇଁ ପ୍ରେରିତ କରାଯାଏ। ଏହି ଅଭିଯାନ ସମୟରେ ସ୍ୱଚ୍ଛତା କର୍ମଚାରୀମାନଙ୍କୁ ବି ବିଶେଷ ସମ୍ମାନ ଦିଆଯାଏ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ବିଶେଷ ଶିବିର ଆୟୋଜନ କରାଯାଏ। ଏହି ଅଭିଯାନର ଶେଷ ହୁଏ 2 ଅକ୍ଟୋବର, ଯାହା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପୂର୍ଣ୍ଣ ହୁଏ। ଗାନ୍ଧୀଜୀଙ୍କ ମତ ଥିଲା, ସ୍ୱଚ୍ଛତା ଏକ ସମାଜର ମୂଳ ଆଧାର ଅଟେ। ସ୍ୱଚ୍ଛତାକୁ ଆଚରଣରେ ଆଣି ଆମେ ଏକ ସୁସ୍ଥ ସମାଜ ଗଢିପାରିବା। ଆକାଶବାଣୀ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଶବାଣୀ ତଥା ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତା ଓ ଆମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମୂହିକ ସଫେଇ କାର୍ଯ୍ୟ ମିଳିତ ଭାବେ କରିଥିଲୁ। ଆମ ବିଦ୍ୟାଳୟରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାରୁ ମୁଁ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।

ବନ୍ଧୁଗଣ, ଏମିତି ଯଦି ଆମେ ସମସ୍ତେ ସ୍ୱଚ୍ଛତାକୁ ଏକ ସଂକଳ୍ପ କରି ଆଗକୁ ବଢ଼ିବା, ତାହେଲେ ସ୍ୱଚ୍ଛ ନିର୍ମଳ ପରିବେଶଟି ପାଇପାରିବା। ସ୍ୱଚ୍ଛ ଜୀବନ ହିଁ ସୁସ୍ଥ ଜୀବନ, ସ୍ୱଚ୍ଛତା ହିଁ ସେବା। ଏହି ସେବାରେ ନିଜ ନିଜର ଦାୟିତ୍ୱକୁ ହୃଦୟଙ୍ଗମ କଲେ ଯାଇ ଆମ ଦେଶ ଉଜ୍ଜ୍ୱଳ ହେବ। ଆଜି ପାଇଁ ଏତିକି, ରହିଲୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ। ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ, ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି?

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ଆଇନ 2024 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସନ୍ନିବେଶିତ କରାଯାଇଛି, ଯେଉଁଥିରେ 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ଟଙ୍କା ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ବ୍ୟବସ୍ଥା ରହିଛି। ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରିଛି। ମାମଲା ଥାନାରେ ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ ହେବା ଦରକାର। ଅଭିଯୋଗ ଫର୍ଦ୍ଦ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ବିଲ୍ରେ ବ୍ୟବସ୍ଥା କରାଯାଇଛି। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜିଟାଲ ଭାରତ ନୀତି, ଟେଲି କମ୍ୟୁନିକେସନ୍ ଏବଂ BSNL ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ଫାଇବର ଟୁ ହୋମ୍ ବିସ୍ତାର କରାଯିବ, ଯଦ୍ୱାରା ଡିଜିଟାଲ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଂ, ଗ୍ରାମୀଣ ଉଦ୍ୟମିତା, ରୋଜଗାର ଏବଂ ଆର୍ଥିକ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ କହିଛନ୍ତି। ଏହା ମାଧ୍ୟମରେ 50,000ରୁ ଉର୍ଦ୍ଧ୍ୱ ଗ୍ରାମକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ 3,384 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏହି ପଦକ୍ଷେପ ରାଜ୍ୟରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଗବେଷଣା ନବସୃଜନ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରି ବିକଶିତ ଓଡ଼ିଶା ଓ ଭାରତ ଗଠନରେ ସହଯୋଗୀ ହେବ ବୋଲି ଶ୍ରୀ ମହାଲିଂ କହିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବ୍ରହ୍ମପୁରସ୍ଥିତ NIST ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତି ନିର୍ଦ୍ଧାରଣରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଓ ଜନଭାଗିଦାରୀକୁ ପ୍ରାଧାନ୍ୟ ଦିଆଗଲେ ପ୍ରକୃତ ବିକାଶ ସମ୍ଭବପର ହୋଇଥାଏ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କର୍ମୀଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଶୈଳୀ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ ଅତୁଳନୀୟ ଭୂମିକା ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର

0: ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଆଲୋଚନା କରି ଶ୍ରୀ ମାଝୀ କହିଛନ୍ତି, ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ 3 ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ ଓ ପୁଲିସ୍ ବାହିନୀ ନିୟୋଜିତ ଅଛନ୍ତି। ସମସ୍ତ ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଯୋଗାଇ ଦିଆଯାଇଛି। ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଓ ଚାଷଜମି ପାଇଁ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ପ୍ରଭାବିତ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ 30,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଲଗାଣ ବର୍ଷାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର 60 ଟିମ୍ ନିୟୋଜିତ ଅଛନ୍ତି ବୋଲି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
1: ଲୋକମାନେ ପାଣି ଘେରରେ ଅଛନ୍ତି, ଅସୁରକ୍ଷିତ ଅଛନ୍ତି ବା ଯେଉଁଠି ପାଣି ବଢ଼ୁଛି ସେଠୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା, ସେଥିପାଇଁ ଆମର ପାଖାପାଖି 60 ଦଳ କାମ କରୁଛନ୍ତି। ପ୍ରତ୍ୟେକ ଦଳ ପାଖରେ ଡଙ୍ଗା ଅଛି, ଯାନ୍ତ୍ରିକ ବୋଟ୍ ଅଛି, ମୋଟର ଅଛି, ସେମାନେ ଜଣକୁ ଜଣକୁ କରି ବାହାର କରୁଛନ୍ତି। ଗଲା 24 ଭିତରେ ଆମେ ପାଖାପାଖି 212 ଉଦ୍ଧାର କରିସାରିଲୁଣି।
0: ବନ୍ୟା ପରିସ୍ଥିତି ଦୃଷ୍ଟିରେ ରଖି ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲାରେ ବୈତରଣୀ ଓ ଶାଖା ନଦୀ, ବୁଢ଼ା ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବନ୍ୟାଜଳ ଗାଁଗୁଡ଼ିକରେ ପ୍ରବେଶ କରିବା ସହ ଚାଷଜମି ନଷ୍ଟ ହୋଇଛି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦା, ବଲ୍ଲଭୀଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମ ଉପରପଡ଼ାରେ ଜଳବନ୍ଦୀ ପରିବାରଗୁଡ଼ିକୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ନିଆଯାଇଛି। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ମହାନଦୀ, ତେଲ, ସାଲୁଙ୍କି, ବାଘ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲ୍ଲାପାଳ ମହାନଦୀ କୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ସମ୍ମିଳନୀ କକ୍ଷରେ ପ୍ରୟାସ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଅନୁସଚିବ ନିରଞ୍ଜନ ପାଢ଼ୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇର ଚିଠା ତାଲିକା ପ୍ରକାଶ ପରବର୍ତ୍ତୀ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟା କିପରି ସୁଚାରୁରୂପେ ପରିଚାଳିତ ହେଉଛି ସେ ସମ୍ପର୍କରେ ଶ୍ରୀ ପାଢ଼ୀ କ୍ଷେତ୍ରୀୟ ପର୍ଯ୍ୟାୟରେ ଅନୁଧ୍ୟାନ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 6 ରାତି 11 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥର କିଛି ଖବର ସଂକ୍ଷେପରେ। ଯାଜପୁର ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ କେନ୍ଦ୍ରୀୟ ପରୀକ୍ଷାଗାରକୁ ଜିଲ୍ଲାପାଳ ଅମ୍ବର କୁମାରଙ୍କର ଉଦ୍ଘାଟନ କରିଛନ୍ତି। ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ କିଶୋର ନ୍ୟାୟ, ସାଇବର ସୁରକ୍ଷା, ପ୍ରଶାସନିକ ସେବାରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରାୟଗଡ଼ା ଜିଲ୍ଲାକୁ ରାଜ୍ୟସ୍ତରୀୟ ହେପାଟାଇଟିସ୍ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଡୁଙ୍ଗୁରିପାଲି ବ୍ଲକର ଧର୍ମଦାଣ୍ଡି ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଘମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘ ବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବାଘର ଯତ୍ନ ଓ ସଂରକ୍ଷଣ କ୍ଷେତ୍ରରେ ସେବା ଯୋଗାଉଥିବା 25 ବ୍ୟାଘ୍ର ରକ୍ଷକଙ୍କୁ ସମ୍ମାନିତ କରାଯାଇଛି। ବର୍ତ୍ତମାନ ନନ୍ଦନକାନନରେ 36 ବାଘ ରହିଛନ୍ତି।

0: ସେଥିମଧ୍ୟରେ 18 ସାଧାରଣ ରଙ୍ଗର ବାଘ, 5 ଧଳା ବାଘ ଓ 5 ମେଲାନିଷ୍ଟିକ୍ ବାଘ ରହିଛନ୍ତି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,799 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବାଘ ସଂରକ୍ଷଣ, ପ୍ରାକୃତିକ ବାସସ୍ଥାନର ସୁରକ୍ଷା ଏବଂ ସେମାନଙ୍କ ବଂଶବୃଦ୍ଧି ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତ ସୁରକ୍ଷା ପ୍ରସଙ୍ଗ ନେଇ ଏହି ଦିବସ ପାଳନ କରାଯାଉଛି। 2010 ନଭେମ୍ବର ମାସରେ ରୁଷ୍ର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭାରତ ସମେତ 13 ବ୍ୟାଘ୍ର ବାସସ୍ଥଳୀ ଥିବା ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ 5,711 ବାଘ ରହିଥିବା ଜଣାପଡ଼ିଛି। ବାଘ ସୁରକ୍ଷିତ ରହିଲେ ଜଙ୍ଗଲ ଓ ପରିବେଶର ସନ୍ତୁଳନ ଠିକ୍ ରହିବ ଏବଂ ମାନବ ସମାଜ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ସାଧାରଣତଃ ବାଘ ପାଇଁ ଘଞ୍ଚ ଜଙ୍ଗଲ, ଘାସଯୁକ୍ତ ଭୂମି, ପାହାଡ଼ିଆ ଅଞ୍ଚଳ ଏବଂ ଜଳାଶୟ ନିକଟବର୍ତ୍ତୀ ଜଙ୍ଗଲାଞ୍ଚଳ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତ୍ୟେକ ବାଘର ହିଁ ନିଜସ୍ୱ କ୍ଷେତ୍ର ରହିଛି ଏବଂ ଏହା ଅନ୍ୟ ବାଘଠାରୁ ମଧ୍ୟ ସୁରକ୍ଷିତ ରହିବାରେ ସାହାଯ୍ୟ କରିଥାଏ। ବାଘ ହେଉଛି ଆମର ଜାତୀୟ ପଶୁ। ବାଘ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ। 1973 ମସିହାରେ ବାଘ ସଂରକ୍ଷଣ ପାଇଁ ଭାରତରେ ପଦକ୍ଷେପ ନିଆଯାଇଥିଲା ଏବଂ ପ୍ରୋଜେକ୍ଟ ଟାଇଗର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଶ୍ୱର ପାଖାପାଖି 70% ଅର୍ଥାତ୍ 3,682 ବାଘ ଭାରତରେ ଥିବା ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର 58 ସଂରକ୍ଷିତ ଅଞ୍ଚଳକୁ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। 1973 ମସିହାରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା 9 ସୀମିତ ଥିଲା। ଏହି ଅଞ୍ଚଳର ପରିସୀମା 9,115 ବର୍ଗ କିଲୋମିଟର ରହିଥିଲା। 1980 ମସିହା ଶେଷଭାଗ ସୁଦ୍ଧା ଏହା ବୃଦ୍ଧି ପାଇ 15 ପହଞ୍ଚିଥିଲା। ଏହି ସୀମା 24,700 ବର୍ଗ କିଲୋମିଟର ହୋଇଥିଲା। କ୍ରମଶଃ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଧାରା 38 ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଅଭୟାରଣ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଏଥିପାଇଁ ଆବଶ୍ୟକ ମାନବ ସମ୍ବଳର ଉପଯୋଗ, ସଂରକ୍ଷଣ ଅଞ୍ଚଳର ପରିମାଣକୁ ବୃଦ୍ଧି କରିବା, ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷା ପ୍ରଦାନ କରିବା ଆଦି ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାଘ ମଣିଷଙ୍କ ଭିତରେ ଲଢ଼େଇ ହେଉଛି। ଏହାର ପ୍ରଭାବ ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ବ୍ୟାଘ୍ର ଚର୍ମ, ହାଡ଼ ଏବଂ ଅନ୍ୟ ଅଙ୍ଗଗୁଡ଼ିକର ଆଖିଦୃଶିଆ ମୂଲ୍ୟ ଯୋଗୁଁ ଅବୈଧ ଶିକାର ମଧ୍ୟ ବୃଦ୍ଧି ପାଉଛି। ଏପରିକି ଚାଷବାସ, ନିର୍ମାଣ କାର୍ଯ୍ୟ, ସଡ଼କ ଯୋଗାଯୋଗ ବୃଦ୍ଧି ଏବଂ ମଣିଷ ସହାବସ୍ଥାନର ବୃଦ୍ଧି ଦ୍ୱାରା ଜଙ୍ଗଲ ମଧ୍ୟ ହ୍ରାସ ପାଉଛି, ଫଳରେ ବ୍ୟାଘ୍ରଙ୍କର ଜୀବନଚର୍ଯ୍ୟା ମଧ୍ୟ ବାଧାପ୍ରାପ୍ତ ହେଉଛି। ବାଘଙ୍କର ଆବାସସ୍ଥଳୀର ସଙ୍କୋଚନ ଯୋଗୁଁ କିମ୍ବା ଶିକାରର ସୀମିତ ଉପଲବ୍ଧତା ଦୃଷ୍ଟିରୁ ସେମାନେ ମାନବ ଅଞ୍ଚଳଗୁଡ଼ିକରେ ପ୍ରବେଶ କରୁଛନ୍ତି, ଫଳରେ ମଣିଷ ଏବଂ ବାଘ ମଧ୍ୟରେ ମଧ୍ୟ ଲଢ଼େଇ ହେଉଛି। ସେହିଭଳି ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ମଧ୍ୟ ବାଘଙ୍କର ଆବାସସ୍ଥଳୀ ପ୍ରଭାବିତ ହେଉଛି। ମଣିଷ ଏବଂ ବାଘ ଭଳି ବନ୍ୟପ୍ରାଣୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ହେଉଥିବା ସଂଘର୍ଷକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷିତ ରଖିବା ଲାଗି ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ବିଜ୍ଞାନ ଆଧାରିତ ନୀତି ଏବଂ ଦୃଢ଼ ସାଂଗଠନିକ

0: ସହଯୋଗ ଦ୍ୱାରା ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେଉଛି। ପ୍ରଯୁକ୍ତିବିଦ୍ୟା ଚାଳିତ ତଦାରଖ, ପ୍ରଭାବଶାଳୀ ଶାସନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ବାଘ ସଂରକ୍ଷଣ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ମହାବଳ ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ଭାବେ ପରିଚିତ। ଶିମିଳିପାଳରେ ମୋଟ ବାଘ ସଂଖ୍ୟା 35 ଥିବା ଜଣାପଡ଼ିଛି। ତେବେ ସେଥିମଧ୍ୟରେ 19 ସିଡୋ ମେଲାନିଷ୍ଟିକ୍ ବା କଳା ବାଘ ଅଛନ୍ତି ବୋଲି ବନ ବିଭାଗ କହିଛି। 2030 ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟା 100 ଅଧିକ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରିଶେଷରେ ଏତିକି କୁହାଯାଇପାରେ, ପ୍ରକୃତିର ଏହି ଅମୂଲ୍ୟ ସମ୍ପଦ ବାଘକୁ ସଂରକ୍ଷଣ କରାଗଲେ ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ସଂହତି ମଧ୍ୟ ବଜାୟ ରହିପାରିବ।
1: ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନ କରିଥିଲେ ସୁଚିସ୍ମିତା ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ
2: ଆକାଶବାଣୀ ସମ୍ବଲପୁର ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ବିରତି ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। ଲୋକସଭା ନ ଆଜି ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026। ରାଜ୍ୟ ଲଗାୟତ ବର୍ଷା ଲାଗି 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ହେଲା ପ୍ରଭାବିତ। ସ୍ଥିତିର ମୁକାବିଲା ଓ ନୁକସାନ ବାବଦେ ସମୀକ୍ଷା କଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ନ ମହାପ୍ରଭୁମାନଙ୍କର ବନକ ଲାଗି ନୀତି ଲାଗି ସଞ୍ଜର 6 5 ଘଣ୍ଟା ତକ ବନ୍ଦ ରହିଛେ ସର୍ବସାଧାରଣ ଦର୍ଶନ। ଆଉ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତା ଥି ବାଘମାନଙ୍କର ଭବିଷ୍ୟତର ସୁରକ୍ଷା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛେ ବ୍ୟାଘ୍ର ଦିବସ। ଏଥର ପୁରା ଖବର। ଲୋକସଭା ନ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ପାରିତ ହୋଇଛେ। ଏ ବିଲ୍ ଥି ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 ଥି ଥିବାର କେତେଟା ନିୟମକେ ବଦଳା ଯାଇଥିବାର ବେଳେ ଆଉ କେତେଟା ନୂଆ ଦଣ୍ଡବିଧାନ ଯୋଡ଼ା ଯାଇଛେ। ସାର୍ବଜନୀନ ପରୀକ୍ଷାର୍ଥୀ ପେପର ଲିକ୍ କି ଭୁଲ ଉପାୟ ଥି ପ୍ରଶ୍ନପତ୍ର ପ୍ରଘଟ କଲେ ଦୋଷୀଙ୍କୁ 10 ତକ ଜେଲ୍, 10 କୋଟି ଟଙ୍କାର ତକ ଜରିମାନା ଆଉ ଦୋଷୀର ସମ୍ପତ୍ତି ଜବତ କରବାର ଲାଗି ବିଲ୍ ଥି ପ୍ରାବଧାନ ରହିଛେ। ଏ ମାମଲାମାନଙ୍କର ତୁର୍ତ୍ତି ସମାଧାନ ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳନ ଖାସ୍ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରବାର୍କେ ବିଲ୍ ଥି ବ୍ୟବସ୍ଥା ରହିଛେ। ପୁଲିସ ଥାନାଥି ମାମଲା ରୁଜୁ ହେବାର 2 ଭିତରେ ତଦନ୍ତ ଶେଷ କରବାର୍କେ ପଡ଼୍ବା। ଚାର୍ଜସିଟ୍ ଦାଖଲ ହେବାର 3 ଭିତରେ ବିଚାର ପ୍ରକ୍ରିୟା ସାରବାର୍କେ ବିଲ୍ ବ୍ୟବସ୍ଥା ରହିଛେ। ବିଲ୍ ଉପରେ ଆଲୋଚନା ଉତ୍ତର ଦେଇକରି କେନ୍ଦ୍ର କାର୍ମିକ ଜନବିଯୋଗ ଆର ପେନ୍ସନ୍ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍, ଏ ଆଇନକେ ଅତକା କଡ଼ା କରବାର ଆଉ ତୃତୀୟ ନ୍ୟାୟ ସୁନିଶ୍ଚିତ କରବାର ଲାଗି ଏ ସଂଶୋଧନ କରାଯାଉଛେ। ସେଆଡ଼େ ରାଜ୍ୟସଭାନ ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛେ। ଏ ବିଲ୍ର ଉଦ୍ଦେଶ୍ୟ ହେଉଛେ ବନ୍ଦେ ମାତରମ୍କେ ଜାତୀୟ ସଙ୍ଗୀତ ଜନଗଣ ମନବାଗିର ସମାନ ଆଇନଗତ ସୁରକ୍ଷା ଦେବାର। ଇ ଆଇନ ଉଲ୍ଲଙ୍ଘନ କଲେ ସବୁନୁ ଜହ 3 ତକ ଜେଲ୍, ଜରିମାନା ଆଉ ଦଣ୍ଡ ହୋଇପାରେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ତାକେ ଲାଗି କରିଥିବାର ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅପବାଦ କେନ୍ଦ୍ରୀଭୂତ ହୋଇଅଛି। ଏଇଟା ଇହାଦେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଆଉ ଉତ୍ତର

0: ଛତିଶଗଡ଼ ଦେଇକରି ଯାଉଛେ। ଇତାର ପ୍ରଭାବଥି ରାଜ୍ୟର ଭିନ୍ଭିନ୍ ଜାଗାନ ବର୍ଷା ଲାଗି ରହିଛେ। ଏବେ ଚବିଶ ଘଣ୍ଟା ଭିତରେ ଜବରନୁ ଅତି ଜବର ବର୍ଷା ହେବା ବୋଲି ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛେ। ଲଗାତ ବର୍ଷା ଲାଗି ରାଜ୍ୟର ଛଅଟା ଜିଲ୍ଲାନ ବୟଡ଼ ତିଥି ଦେଖବାର୍କେ ମିଳିଛେ। ଇଥି 44ଟା ବ୍ଲକ ପ୍ରଭାବିତ ହୋଇଛେ ବୋଲି ଏସ୍ଆର୍ସିଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛେ। ବୟଡ଼ଥି ମୋଟ 233ଟା ପଞ୍ଚାୟତର 748ଟା ଗାଁ ପ୍ରଭାବିତ ହୋଇଛନ୍। 2,03,000 ଅଧିକା ଲୋକ କ୍ଷତିଗ୍ରସ୍ତ ହୋଇଛନ୍। ଉଦ୍ଧାର କାମଥି 44ଟା ଅଗ୍ନିଶମ, 13ଟା ଓଡ୍ରାପ ଆଉ 2ଟା ଏନ୍ଡିଆର୍ଏଫ୍ ଦଲ୍କେ ଲଗାଯାଇକରି ପାଖାପାଖି 28,000 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛେ। ବୟଡ଼ ବ୍ୟାନ୍ତି 7,900 ଏକର ଚେର୍ ଜମି ନୁକସାନ ହୋଇଥିବାର ବେଳେ 761ଟା ମାଟିର ଘର ଭାଙ୍ଗି ଯାଇଥିବାର ବାବଦେ ପ୍ରାଥମିକ ଆକଳନରୁ ସୂଚନା ମିଳିଛି। ସ୍ଥିତିର ମୁକାବିଲା ଓ ନୁକସାନ ବାବଦେ ଭୁବନେଶ୍ୱର ରାଜୀବ ଭବନଠାରେ ଆଇଏଚ୍ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଉତ୍ତର ଓଡ଼ିଶାନ ବର୍ଷାର ପ୍ରଭାବ କମ୍ବାର ସହିତ ଦକ୍ଷିଣ ପଶ୍ଚିମ ଓଡ଼ିଶାନ ବଢ଼ବା। ବୟଡ଼ ପ୍ରଭାବିତ ଜିଲ୍ଲାମାନଙ୍କେ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
1: ଉତ୍ତର ଓଡ଼ିଶାରେ ଜଳ ବୃଷ୍ଟି କମିବ, ଦକ୍ଷିଣର କିଛି ଜାଗାରେ ଅଧିକ ବୃଷ୍ଟି ହେବ, ପଶ୍ଚିମ ଓଡ଼ିଶାରେ ମଧ୍ୟ କିଛି ଜାଗାରେ ବେଶୀ ବୃଷ୍ଟି ହେବାର ସମ୍ଭାବନା ଅଛି। ସାରା ଓଡ଼ିଶାରେ ଯେଉଁ ଜାଗାରେ ବୃଷ୍ଟି ହୋଇକରି ଜଳବନ୍ଦୀ ହୋଇଛି, ଯେଉଁ ଜାଗାରେ ବୃଷ୍ଟି ହେବା ପାଇଁ ଯାଉଛି, ଯେଉଁ ଜାଗାରେ ନଦୀରେ ପାଣି ଆସିବା ପାଇଁ ଯାଉଛି, ଏବଂ ଯେଉଁ ଯେଉଁ ବନ୍ଧରେ ଡ୍ୟାମ୍ରେ ପାଣିର ଉଚ୍ଚତା ଡେଞ୍ଜର ଲେଭେଲ୍ ପାର କଲାଣି, ଏବେ ସ୍ଥିର ଅଛି ଏବଂ ଆମେ ଆଶା କରୁଛୁ ଧୀରେ ଧୀରେ କରି ତାର ଜଳପତନ କମିବ। ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।
0: ପ୍ରଭାବିତ ଇଲାକାମାନଙ୍କେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ୱାସ୍ଥ୍ୟସେବାକେ ଆହୁରି ବରଖସ୍ କରାଯାଇଛି। ଜରୁରୀ ସ୍ୱାସ୍ଥ୍ୟସେବାକେ ସୁନିଶ୍ଚିତ କରିବାର ଲାଗି ସବୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ MBBS ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି। ବୈଠକନ ଦିଆଯାଇଥିବା ସୂଚନା ଅନୁସାରେ ଏହା ଦେତକ 226ଟା ଗାଁ ଜଳବନ୍ଦୀ ସ୍ଥିତି ଲାଗି ରହିଛି। ଜିଲ୍ଲା ପ୍ରଶାସନର ପରାମର୍ଶ ମାନବାର ଦରକାର ହେଲେ ରିଲିଫ୍ କେନ୍ଦ୍ରକେ ସ୍ଥାନାନ୍ତର ହେବାର ଆଉ ଜରୁରୀ ସହାୟତା ଲାଗି 112 ନମ୍ବରକେ ଯୋଗାଯୋଗ କରବାର୍କେ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍। ଗଲା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଭିନ୍ଭିନ୍ ଜିଲ୍ଲାନ ଅତି ଜବର ବର୍ଷା ହୋଇଯାଇଛି। ବରଗଡ଼ର ବିଜେପୁରଠାରେ ସବୁନୁ ଅଧିକା 315 mm ବର୍ଷା ହୋଇଥିବାର ବେଳେ ବଲାଙ୍ଗୀର, ଆଗଲପୁରନ 264 ଆଉ ସାଲେଭଟାନ 256.8 mm ବର୍ଷା ରେକର୍ଡ କରାଯାଇଛି। ଲଗାତ ବର୍ଷା ଓ ବୟଡ଼ ତିଥିକେ ନଜରତି ରଖିକରି ଆଜି ଭିନ୍ଭିନ୍ ଜିଲ୍ଲାନ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ବୋଡ଼େନ୍ ଜୁଜୁଘାଟଠାରେ ସଡ଼କ ଉପରେ 4 ଫୁଟ ପାନ୍ ଯାଉଛେ। କଣ୍ଡେତରନୁ ତରବୋଡ଼କେ ଜ୍ୟାସ ବାଧାପ୍ରାପ୍ତ ହୋଇଛେ। ଘୁଡ଼ସର ଆଉ ଜମନକଟା ଗାଁର 20 ଜଣଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଇଛେ। ସେଆଡ଼େ ବୌଦ୍ଧ ଜିଲ୍ଲାର ଲଗାତ ବର୍ଷା ଲାଗି ଭିନ୍ଭିନ୍ ଇଲାକାନ ପାନ୍ ଜମ୍ବାର ସହିତ ମହାନଦୀର ଜଳସ୍ତର ବଢ଼ବାର୍ତ୍ତି ଲାଗିଛେ। ପରିସ୍ଥିତିର ସମୀକ୍ଷା କରିକରି ବୌଦ୍ଧ ଜିଲ୍ଲାପାଳ ମହାନଦୀ ଖଣି ଇଲାକା ପରିଦର୍ଶନ କରିଛନ୍। ନଈଥି ମଗର ଥିବାର ସୂଚନା ପାଇବା ଉତ୍ତରୁ ଜଙ୍ଗଲ ବିଭାଗକେ ସତର୍କ ରହିବାର୍କେ ନିର୍ଦ୍ଦେଶ ଦେବାର ସହିତ ଲୋକଙ୍କୁ ନଏଦ ଭିତରକେ ନାଇଁ ଯିବାର୍କେ ପରାମର୍ଶ ଦିଆଯାଇଛେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ଭିନ୍ ଇଲାକାନ ଲଗାୟତ ବର୍ଷା ଲାଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛେ। ଡୁଙ୍ଗରିପାଲି ଧର୍ମଦାଣ୍ଡି ସେତୁ ଉପରେ 20 ଫୁଟ ଉଚ୍ଚାର ପାନ୍ ଆଉ ଗୁରହାଣ୍ଡି ନାଲାନ ପାନ୍ ଯାଉଥିବାରୁ 5ଟା ପଞ୍ଚାୟତ ବିଚ୍ଛିନ୍ନ ହୋଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିରନ ଆଷାଢ଼ ମାସର ପୁନି ତିଥିନ ଏଚ୍ ମହାପ୍ରଭୁମାନଙ୍କର ବନକ ଲାଗି ନୀତି କରାଯାଉଛେ। 2 ନମ୍ବର ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ତରୁ ବେଲବୁଡ଼ାର 6 ବଜେନୁ ମୂଲ ହୋଇକରି ରାତିର 10 ବଜେ ତକ ଇ ଗୁପ୍ତ ନୀତି କରାଯିବା। ଇଥିର୍ଲାଗି ପାଖାପାଖି 5 ଘଣ୍ଟା ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛେ। ବାଘମାନଙ୍କର ସଂରକ୍ଷଣ ଲାଗି ଲୋକଙ୍କୁ ସଚେତନ କରବାର ଉଦ୍ଦେଶ୍ୟ ଆଜ୍ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଇ ବଛର ବାର୍ତ୍ତା ରହିଛେ ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାଟି ବାଘମାନଙ୍କର ଭବିଷ୍ୟତର ସୁରକ୍ଷା। ଦେଶେ ବାଘମାନଙ୍କର ବଂଶ ବଢ଼ାବାର ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଭିନ୍ଭିନ୍ ଯୋଜନା କାର୍ଯ୍ୟକାରୀ କରାଯାଉଛି। 2010 ସେଣ୍ଟ ପିଟର୍ସବର୍ଗଠାରେ ହୋଇଥିବାର ବ୍ୟାଘ୍ର ଶୀର୍ଷକ ସମ୍ମିଳନୀଥି ଏ ଦିବସ ପାଳନ କରିବାର ଲାଗି ନିଷ୍ପତ୍ତି ନିଆଯାଇଥିଲା। ଭାରତନ ବାଘ ସଂରକ୍ଷଣ ଦିଗେ କାମ କରୁଥିବାର ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଦେଶେ ଇହାଦେ 3,682 ବାଘ ରହିଛନ୍, ଯେନ୍ଟା ପୃଥିବୀର ବାଘ ସଂଖ୍ୟାର 75%। ଦେଶେ ଇହାଦେ 58ଟା ଟାଇଗର ରିଜର୍ଭ ରହିଛେ। ସୂଚନା ଅନୁସାରେ ଓଡ଼ିଶାର ସିମିଲିପାଲନ 32ଟା ବାଘ ଥିବାର ବେଳେ ମଧ୍ୟପ୍ରଦେଶନୁ ସବୁନୁ ଜହ ବାଘ ଅଛନ୍। ପବିତ୍ର ଆଷାଢ଼ ପୂର୍ଣ୍ଣିମା ଅବସରରେ ଆଜି ଗୁରୁପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁଶିଷ୍ୟ ପରମ୍ପରାର ଭାରତୀୟ ସଭ୍ୟତା

ସଂସ୍କୃତିର ଅଭିନ୍ନ ଅଙ୍ଗ ଏ। ଜୀବନର ସବୁଦିଗେ ବାଟ କଢ଼ୁଥିବାର ଗୁରୁମାନଙ୍କୁ ସମ୍ମାନ ଜନେଇକରି ଗୁରୁପୂର୍ଣ୍ଣିମା ମନାଯାଏସି। ହିନ୍ଦୁ ବୌଦ୍ଧ ଜୈନ ଧର୍ମାବଲମ୍ବୀମାନେ ଆଜ ଗୁରୁପୂର୍ଣ୍ଣିମାକେ ଜାକଜମକ୍ତି ପାଳନ କରୁଛନ୍। ଯୋଗୀ ପରମ୍ପରା ଅନୁସାରେ ଭଗବାନ ଶିବ ହେଉଛନ୍ ପହିଲା ଗୁରୁ, ହେଲେ ହିନ୍ଦୁ ଋଷି ସାଧୁସନ୍ତମାନେ ବ୍ୟାସଦେବଙ୍କୁ ଗୁରୁ ହିସାବେ ପୂଜା କରସନ୍। ଗୁରୁପୂର୍ଣ୍ଣିମା ହେଉଛେ ଶିକ୍ଷା, ଜ୍ଞାନ ପାଇବାର ଆଉ କୃତଜ୍ଞତା ଜନାବାର ପରବ। ଶିଷ୍ୟମାନଙ୍କର ଜୀବନ ଗଢ଼ବାର୍ଥି ଗୁରୁମାନଙ୍କର ଭୂମିକା ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଯୁକ୍ତ ଦୁଇ ତତ୍କାଳ ଉନ୍ନୀତ ପରୀକ୍ଷା ଫଲ ଆଜି ବାହାରିଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଲ ଏକାସାଙ୍ଗେ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ CHSE ୱେବ୍ସାଇଟ୍ www.chseodisha.nic.in ପରୀକ୍ଷା ଫଲ ଡାଉନଲୋଡ଼ କରିପାରିବେ। ଭିତରକନିକା ଜାତୀୟ ଉଦ୍ୟାନ ଆଇବା ମାସର ଏକ ତାରିଖନୁ ପର୍ଯ୍ୟଟକମାନଙ୍କର ଲାଗି ଖୋଲ୍ବା ବୋଲି ରାଜନଗର ବନଖଣ୍ଡ ତରଫୁ ସୂଚନା ମିଳିଛି। ଇ ବଛର ପର୍ଯ୍ୟଟକମାନଙ୍କର ଲାଗି ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଜୋର୍ ଦିଆଯିବାର ସହିତ ଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ଦେବଗଡ଼ ବସନ୍ତୀ ବସ୍ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫୁ କିଶୋର ନ୍ୟାୟ ସାଇବର ସୁରକ୍ଷା ଆଉ ପ୍ରଶାସନିକ ସେବାଥି AI ଟୁଲ୍ ବ୍ୟବହାର ବାବଦେ ଗୋଟିଏ ଦୁଇଦିନିଆ ତାଲିମ କର୍ମଶାଳା ମୁଲ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କର ଅଧ୍ୟକ୍ଷତା ହୋଇଥିବାର କାର୍ଯ୍ୟକ୍ରମଟି ଶିଶୁ ମଙ୍ଗଳ ସମିତିର କିଶୋର ନ୍ୟାୟ ବୋର୍ଡ, ଚାଇଲ୍ଡ ହେଲ୍ପଲାଇନ୍, ଶିଶୁଗୃହ ଓ ଶିଶୁ ସୁରକ୍ଷା ୟୁନିଟ୍ର କର୍ମଚାରୀମାନେ ଯୋଗ ଦେଇଥିଲେ। ବିଭିଜି ରାମଜୀ ଅଧିନିୟମ 2025 ବାବଦେ ସରପଞ୍ଚ, ଜନପ୍ରତିନିଧି ଓ ପଞ୍ଚାୟତିରାଜ କର୍ମକର୍ତ୍ତାମାନଙ୍କୁ ସଚେତନ ଓ ଦକ୍ଷ କରିବାର ଉଦ୍ଦେଶ୍ୟ ବୌଦ୍ଧ ଜିଲ୍ଲା ପରିଷଦ ପଞ୍ଚାୟତ ଭବନଠାରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କର ଅଧ୍ୟକ୍ଷତା ହୋଇଥିବାର ସଭାଟି ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା, ପରିବାର ପଞ୍ଜୀକରଣ, 125 ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି, ସାମାଜିକ ନିରୀକ୍ଷଣ, ଜିଓ ଟେଗିଂ, AI ଆଧାରିତ ଯୋଜନାର ପ୍ରସ୍ତୁତି ବାବଦେ ତାଲିମ ଦିଆଯାଇଥିଲା। ଚଲତି ଶିକ୍ଷାବଚର 2026-27 ଦେଶେ ଆଉ 72 କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା, ଏଥିଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫୁ ମଞ୍ଜୁରୀ ମିଳିଛି। ସେଥିର୍ଭିତରୁ ଓଡ଼ିଶାର 3 ଜାଗା ପଦମପୁର, ପାଲଲହଡ଼ା ଆଉ ରେଡ଼ାଖୋଲ ନୋଭିଲ ନୂଆକରି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା। ଶେଷ ମୁଖ୍ୟ ଖବର ଫେରଘାଏ। ଲୋକସଭାନୁ ଆଜି ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026। ରାଜ୍ୟ ଲଗାୟତ ବର୍ଷା ଲାଗି 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ହେଲା ପ୍ରଭାବିତ। ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କର ବନକ ଲାଗି ନୀତି ଲାଗି ସଞ୍ଜର 6 5 ଘଣ୍ଟା ତକ ବନ୍ଦ ରହିଛେ ସର୍ବସାଧାରଣ ଦର୍ଶନ। ଆଉର୍ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାତି ବାଘମାନଙ୍କର ଭବିଷ୍ୟତର ସୁରକ୍ଷା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବ୍ୟାଘ୍ର ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ
1: ସମୟ ରାତି
0: ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026, ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ, ନିଶାମୁକ୍ତ ଭାରତ ଗଠନ ନେଇ ଆସନ୍ତା ରବିବାର ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ବିଗତ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ରପ୍ତାନୀ 863.1 ବିଲିୟନ୍ ଆମେରିକୀୟ ଡଲାର, ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ହ୍ରାସ ସମସ୍ୟାର ସମାଧାନ ପାଇଁ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ସରକାରଙ୍କ ମଞ୍ଜୁରୀ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜୀକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି।
3: सरकार की प्रतिबद्धता का आप इसी बात से अनुमान लगा सकते हैं कि इसी विधेयक के लाने के साथ ही साथ हमारे लॉ मिनिस्टर्स की ओर से भी एक प्रस्ताव जारी कर दिया गया। स्पेशल फास्ट ट्रैक कोर्ट्स है, इनको स्थापित करने का भी क्रम प्रारंभ किया जाए। उसमें दिल्ली, मुंबई, कोलकाता, मध्य प्रदेश, बिहार, उत्तराखंड में पहले ही इन्होंने गठित कर दिया है और आने वाले दिनों में बाकी स्थानों पर भी।
2: ବିରୋଧୀ ଦଳର ଆଚରଣକୁ ସମାଲୋଚନା କରି ଡକ୍ଟର ସିଂହ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ପରାମର୍ଶ ଦେବା ପରିବର୍ତ୍ତେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ସେ ତାଙ୍କର ସମାଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଶ୍ରୀ ଗାନ୍ଧୀଙ୍କ ଅଭିଯୋଗର ଉତ୍ତର ଦେଇ ଡକ୍ଟର ସିଂହ କହିଛନ୍ତି, ସରକାର ବାରମ୍ବାର ସ୍ୱଷ୍ଟ କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ କୌଣସି ଗୁଳି ଚଳାଯାଇନାହିଁ, କେବଳ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲା। ଯେହେତୁ କୌଣସି ଗୁଳି ଚାଳନା ହୋଇନାହିଁ, ତେଣୁ ନିର୍ଦ୍ଦେଶ ଜାରି କରିବାର ପ୍ରଶ୍ନ ଉଠୁନାହିଁ। ଏଭଳି ନିର୍ଦ୍ଦେଶ ଦେବାର ଅଧିକାର ମାଜିଷ୍ଟ୍ରେଟ୍ଙ୍କ ପାଖରେ ଥାଏ, ମନ୍ତ୍ରୀଙ୍କ ପାଖରେ ନୁହେଁ ବୋଲି ଡକ୍ଟର ସିଂହ କହିଛନ୍ତି। ପୂର୍ବରୁ ଆଲୋଚନାରେ ଭାଗ ନେଇ ଜେଡିୟୁ ସାଂସଦ ଦିଲେଶ୍ୱର କାମେଇତ ସଂସଦରେ ଏହି ବିଧେୟକ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଦୃଢ଼ ବିରୋଧ କରିବା ସହ ତାଙ୍କର ମନ୍ତବ୍ୟ ପାଇଁ ଗୃହରେ ରାହୁଲ ଗାନ୍ଧୀଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଶ୍ରୀ ଗାନ୍ଧୀଙ୍କୁ କେବଳ ବିଧେୟକ ଉପରେ କହିବାକୁ ଓ କୌଣସି ତଥ୍ୟ ବିନା ଅଭିଯୋଗ ନ ଆଣିବାକୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଗୃହରେ 2 ଥର ସ୍ୱଳ୍ପ ସମୟ ପାଇଁ ମୁଲତବୀ ଦେଖିବାକୁ ମିଳିଥିଲା। ବିଧେୟକ ପାରିତ ହେବା ପରେ ଶ୍ରୀ ବିର୍ଲା ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ଅଧିକ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ, ଜନଗଣମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତ

ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ୱାଇଏସ୍ଆର୍ସିପିର ଗୋଲା ବାବୁ ରାୟ ଗୃହର ସମସ୍ତ ସଦସ୍ୟଙ୍କୁ ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିବା ସହ ବିଧେୟକ ଆଣିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଧେୟକ ପାରିତ ହେବା ପରେ ଉଚ୍ଚ ସଦନରେ ସ୍ୱତନ୍ତ୍ର ଉଲ୍ଲେଖ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସଦସ୍ୟମାନେ ଜରୁରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଘଟିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ବ୍ୟାପକ ଏବଂ ବିସ୍ତୃତ ପରୀକ୍ଷଣ ପରେ ଚଳିତ ମାସ 20 ସୁଦ୍ଧା ଅଧିକ ଭିଡ଼ ଥିବା ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରୁଟ୍ର 2569 କିଲୋମିଟରରେ କବଚ ସଂସ୍କରଣ 4.0 ସଫଳତାର ସହ କାର୍ଯ୍ୟକ୍ଷମ କରାଯାଉଛି। ଗତମାସ ପର୍ଯ୍ୟନ୍ତ କବଚ କାର୍ଯ୍ୟ ପାଇଁ ମୋଟ 3,874 କୋଟି ଟଙ୍କା ଖର୍ଚ୍ଚ ହୋଇଛି। 2026-27 ଆର୍ଥିକ ବର୍ଷରେ 2,066 କୋଟି ଟଙ୍କା ପାଣ୍ଠି ଆବଣ୍ଟନ ହୋଇଥିବା ନେଇ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନ ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ ସମାଜର ଶୁଭାରମ୍ଭ କରିବେ। ଅଭିଯାନର ନେତୃତ୍ୱ ମାଇ ଭାରତ ପ୍ଲାଟଫର୍ମ ନେବ, ଯାହା ଏକ ଅନ୍ଲାଇନ୍ ଯୁବ ନେତୃତ୍ୱ ଓ ସାମାଜିକ ସହଭାଗିତା ପ୍ଲାଟଫର୍ମ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନେତା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅଭିନବ ପ୍ରୟାସ ସଚେତନତା, ସାମୂହିକ ସହଭାଗିତା ଏବଂ ନିରନ୍ତର ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୂହିକ ଜାତୀୟ ଅଭିଯାନରେ ଯୁବ ନାଗରିକମାନଙ୍କୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ଅଭିଯାନରେ ମାଇ ଭାରତ ସ୍ୱେଚ୍ଛାସେବୀ, ଭାରତ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ, ଯୁବ କ୍ଲବ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ 125 ଅଧିକ ଆଧ୍ୟାତ୍ମିକ ସଂଗଠନର ଅଭୂତପୂର୍ବ ଅଂଶଗ୍ରହଣ ଦେଖିବାକୁ ମିଳିବ। ଏହା ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଦେଶର ସବୁଠାରୁ ବଡ଼ ଯୁବ ନେତୃତ୍ୱାଧୀନ ଜନ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି। ମନ୍ତ୍ରଣାଳୟ କହିଛି ଆସନ୍ତା 100 ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ସାରା ଦେଶରେ ଯୁବ ନେତୃତ୍ୱାଧୀନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ, ସାମୂହିକ ସହଭାଗିତାକୁ ମଜବୁତ କରିବ ଏବଂ ଯୁବପିଢ଼ିଙ୍କ ଶକ୍ତିକୁ ରାଷ୍ଟ୍ର ଗଠନ ଦିଗରେ ବ୍ୟବହାର କରିବ। ଭାରତର ସାମଗ୍ରିକ ରପ୍ତାନୀ ଆର୍ଥିକ ବର୍ଷ 2025-26 ରେକର୍ଡ 863.1 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି। ସରକାର ସଂସଦକୁ ସୂଚନା ଦେଇ କହିଛନ୍ତି ଉଭୟ ଦ୍ରବ୍ୟ ଏବଂ ସେବା ରପ୍ତାନୀ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ଓ ଦେଶର ମୁକ୍ତ ବାଣିଜ୍ୟ ଚୁକ୍ତି ଅଧୀନରେ ବଜାର ପ୍ରବେଶର ସମ୍ପ୍ରସାରଣ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁସାରେ ଦ୍ରବ୍ୟ ରପ୍ତାନୀ 441.8 ବିଲିୟନ୍ ଡଲାରରେ ଥିବାବେଳେ ସେବା ରପ୍ତାନୀ 421.3 ବିଲିୟନ୍ ଡଲାରରେ ପହଞ୍ଚିଛି, ଯାହା ଦେଶର ରପ୍ତାନୀ ଅଭିବୃଦ୍ଧିକୁ ଆଗେଇ ନେବାରେ ଉଭୟ କ୍ଷେତ୍ରର ମିଳିତ ଶକ୍ତିକୁ ପ୍ରତିଫଳିତ କରୁଛି। ମନ୍ତ୍ରଣାଳୟ କହିଛି ବିଶେଷ କରି ସଂଯୁକ୍ତ ଆରବ ଏମିରେଟ୍ସ, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଓମାନ ଏବଂ ଇଏଫ୍ଟିଏ ଦେଶଗୁଡ଼ିକ ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ରପ୍ତାନୀ ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତୀୟ ପାରମ୍ପରିକ କଳାକ୍ଷେତ୍ରର ଏକ କଳାକାର ଦଳଙ୍କୁ ଭେଟିଛନ୍ତି। ବନାରସ ମୁରାଲ, ଥାଙ୍କା, ନାୟକା, କେରଳ ମୁରାଲ, ବାସୋହଲି, ସୁରପୁର ଓ ମୈସୁର ଭଳି ବିଭିନ୍ନ କଳାର ପ୍ରତିନିଧିତ୍ୱ କରୁଥିବା 12 କଳାକାର ଆର୍ଟିଷ୍ଟ ଇନ୍ ରେସିଡେନ୍ସ କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରପତି ଭବନରେ ଅବସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି ଭାରତର କଳାତ୍ମକ ପରମ୍ପରାର ଏକ ମହୋତ୍ସବ। ବାୟୁ ଗୁଣବତ୍ତା ହ୍ରାସ ପାଉଥିବା ସମସ୍ୟାର ସମାଧାନ ପାଇଁ ସରକାର ଗାଡ଼ି ନବୀକରଣ ନିମନ୍ତେ ଏକ ନୂତନ ପଦକ୍ଷେପ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ପୁରୁଣା ଏବଂ ଅଧିକ ପ୍ରଦୂଷଣ କରୁଥିବା ଟ୍ରକ୍ ଏବଂ ବସ୍ଗୁଡ଼ିକୁ ହଟାଇ ସେଗୁଡ଼ିକ ବଦଳରେ BS6 ମାନକ ଏବଂ ବୈଦ୍ୟୁତିକ ଯାନ ପ୍ରଚଳନ କରିବା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ପରିବର୍ତ୍ତନ ଯୋଜନାର ସମୁଦାୟ ଆର୍ଥିକ ବ୍ୟୟ ବରାଦ 9,500 କୋଟିରୁ ଅଧିକ ରହିଛି।

0: କ୍ରମାଗତ ଭାବେ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ଅଧିକୃତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଭାରତୀୟ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ରିପୋର୍ଟ ପରେ ଏକ ମାନବାଧିକାର ସଂଗଠନ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ପାକିସ୍ତାନୀ ସେନାର ଗୁଳିଚାଳନାରେ 40ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏକ ଜରୁରୀ ନିବେଦନରେ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀର ଭିତ୍ତିକ ମାନବାଧିକାର ସଂଗଠନ ଦର୍ଶାଇଛି ଜୁଲାଇ 27 ତାରିଖରେ ଜଏଣ୍ଟ ଆୱାମି ଆକ୍ସନ କମିଟି ଦ୍ୱାରା ଆୟୋଜିତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ରାଓ୍ୱଲକୋଟରୁ ମୁଜାଫରାବାଦ ଅଭିମୁଖେ ପୁନର୍ବାର ଆରମ୍ଭ ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ନାଗରିକ ସମାଜ ସଂଗଠନକୁ ଅପରାଧୀ ଭାବେ ଦର୍ଶାଇବା ଏବଂ ସଭା ସମିତି ଉପରେ କଠୋର ପ୍ରତିବନ୍ଧକ ଲଗାଇବା, ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ସଂଗଠନ ଗଠନର ଅଧିକାର ଉଲ୍ଲଙ୍ଘନକୁ ନେଇ ଗଭୀର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏକ ବିବୃତ୍ତିରେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର ଜେରେନି ଲରେନ୍ସ କହିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026। ଜାତୀୟ ସମ୍ମାନ ଅବମାନନ ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଓଡ଼ିଶାରୁ ଗୁଜୁରାଟର ସୁରଟ ମଧ୍ୟରେ ଯାତାୟତକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ବ୍ରହ୍ମପୁର ଉଧ୍ନା ଅମୃତ ଭାରତ ଏକ୍ସପ୍ରେସ୍ ସାପ୍ତାହିକ ପରିବର୍ତ୍ତେ ଦୈନିକ ଟ୍ରେନ୍ ଭାବେ ଚଳାଚଳ ଆରମ୍ଭ କରିଛି। ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଏହି ଦୈନିକ ରେଳ ସେବା ଗଞ୍ଜାମ ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲକ୍ଷାଧିକ ଶ୍ରମିକ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀଙ୍କ ପାଇଁ ବିଶେଷ ଉପକାରୀ ହେବ। ଏହି ଅବସରରେ ସେ ରାଜ୍ୟର ଶିଳ୍ପ ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ନିଷ୍ଠ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆୟୋଜିତ ହୋଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର 57 ବ୍ଲକର ବ୍ଲକ ଲେଭୁଲ ଫେଡେରେସନର ସଦସ୍ୟା ଓ ନେତୃବୃନ୍ଦ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣ, ଉଦ୍ୟୋଗ ବିକାଶ ସମ୍ପର୍କରେ ମତ ବିନିମୟ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆର୍ଥିକ ସଶକ୍ତିକରଣ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଏଲ୍ଏଫ୍ ସଦସ୍ୟାମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ଶୁଣିବା ସହ ସ୍ଥାନୀୟ ଉତ୍ପାଦକୁ ଚିହ୍ନଟ କରି ବଜାର ସହ ଯୋଡ଼ିବା, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଫଳ ଉଦ୍ୟୋଗରେ ପରିଣତ କରିବା ଏବଂ ବିଏଲ୍ଏଫ୍ଗୁଡ଼ିକୁ ଆର୍ଥିକ ଶକ୍ତିକେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ।
2: ଆମର ଯେଉଁ ମିଶନ ଅଛି 2036 ବିକଶିତ ଓଡ଼ିଶା ହେବ, ଓମେନ୍ ଲେଡ୍ ଡେଭଲପମେଣ୍ଟ ହେବ ଏବଂ ପ୍ରତି ପଞ୍ଚାୟତରେ ଗୋଟେ ୱାନ୍ ପଞ୍ଚାୟତ ୱାନ୍ ପ୍ରଡକ୍ଟରେ ଯିବୁ ଏବଂ ୱାନ୍ ଡିଷ୍ଟ୍ରିକ୍ଟ ମିନ୍ସ ୱାନ୍ MSME ଗୋଟେ ଉଦ୍ୟୋଗ ମହିଳାମାନଙ୍କର ହେବ। ସୁଭଦ୍ରା ଶକ୍ତିର ଯେଉଁ ବ୍ରାଣ୍ଡିଙ୍ଗ ଅଛି, ସୁଭଦ୍ରା ଶକ୍ତିର ଯେଉଁ ଉତ୍ପାଦ ଅଛି ସୁଭଦ୍ରା ଶକ୍ତିର, ତାର କେମିତି ବଜାର ଅଛି, ତାର କେମିତି ମାର୍କେଟିଂ କରୁଛନ୍ତି, ମହିଳାଙ୍କୁ କ'ଣ ସମସ୍ୟା ଅଛି, ତାର ସମାଧାନ କ'ଣ ହୋଇପାରିବ, ଇଏ ସବୁର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ପରେ ଆମେ ଯେଉଁ ବିକଶିତ ଓଡ଼ିଶା 2036 ପାଇଁକି ବାହାରିବୁ। ସେଥିରେ ସେଣ୍ଟର ଷ୍ଟେଜରେ ମହିଳାମାନେ ରହିବେ, ତାକୁ ଆଧାର କରି ହିଁ ସୁଭଦ୍ରା ଶକ୍ତି ତିଆରି ହେବ।
1: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ସ୍ତରୀୟ ଆକ୍ୱା ପ୍ରିନେଭୁର କନ୍କ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋପାଳନନ୍ଦ ମଲ୍ଲିକ ଏହାକୁ ଉଦ୍ଘାଟନ କରି କହିଥିଲେ ଯେ ମତ୍ସ୍ୟ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି। ସୁବର୍ଣ୍ଣପୁରରେ ଆଉ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ, ବୈଜ୍ଞାନିକ, ଉଦ୍ୟୋଗୀ ଓ ବିଶେଷଜ୍ଞମାନେ ଏହି କନ୍କ୍ଲେଭ୍ରେ ଯୋଗଦେଇ ମତ୍ସ୍ୟ ମୂଲ୍ୟଯୁକ୍ତ ଉତ୍ପାଦ ଓ ନୂତନ ଉଦ୍ୟୋଗ ସମ୍ଭାବନା ଉପରେ ମତ ବିନିମୟ କରିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ
3: ଓଡ଼ିଶାରୁ ପାଖାପାଖି ଆମେ ଏବେ 5,500 କୋଟି ଟଙ୍କାର ମାଛ ବାହାରକୁ ରପ୍ତାନୀ କରୁଛେ ଏବଂ ତାକୁ ଆମର ଲକ୍ଷ୍ୟ ରହିଛି 25,000 ଲକ୍ଷ ଆମେ 25,000 କୋଟି କେମିତି ରପ୍ତାନୀ କରିବା, ସେଥିପାଇଁ ଆମେ କାମ କରୁଛୁ। ଏବଂ ତାପାଇଁ ଆମ ଗୋଟେ ଚିଙ୍ଗୁଡ଼ି ମିଶନ ଯୋଉ ରହିଛି ତାଙ୍କୁ ମଧ୍ୟ ଆମର ଯୋଉ ଆଗରୁ ହାଇଟାଇଡ୍ ଲାଇନ୍ ଯୋଉ ଆପଣଙ୍କର ଦେଖୁଥିବେ ଯୋଉ ସମୁଦ୍ର

0: ବେଳାଭୂମିର ମାତ୍ର 2 କିଲୋମିଟର ଆଗକୁ ଆମେ ଟିଙ୍ଗୁଡ଼ି ଚାଷ କରୁଥିଲେ, କିନ୍ତୁ ଆଜି ଆମର କ୍ୟାବିନେଟ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁରି କରିଛନ୍ତି 10 କିଲୋମିଟର ପର୍ଯ୍ୟନ୍ତ ଆମେ ସୁଦୂର 10 କିଲୋମିଟର ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଚାଷ ଏବେ କରିପାରିବା ବାହାରକୁ। ଏବଂ ଏବେ ବର୍ତ୍ତମାନ ଯେଉଁ ଦୁଇଟି ଆମର ପଲିସି ମଧ୍ୟ ଆସିଛି, ଯେ ଡବଲ ଇଞ୍ଜିନ୍ର ଡବଲ ପଲିସି, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ଏଥିରେ ଚାଷୀମାନଙ୍କୁ ଯେଉଁ ପୋଖରୀ ଖୋଳିବାଠୁ ଆରମ୍ଭ କରି ଜାଆଁଳ ଦେବା, ଖାଦ୍ୟ ଦେବା ଏବଂ ମାର୍କେଟରେ ବିକ୍ରି କରି ଭାଲ୍ୟୁ ଆଡିସନ୍ କରିବା ପର୍ଯ୍ୟନ୍ତ ମଧ୍ୟ ସବସିଡ୍ର ବ୍ୟବସ୍ଥା କରାଯାଇଛି, ଯାହାଫଳରେ ମାଛ ଚାଷ ପାଇଁ ଆଜି ଲୋକମାନଙ୍କର ଆଗ୍ରହ ଚାଷୀମାନଙ୍କର ବଢୁଛି। ମତ୍ସ୍ୟଜୀବୀ ମାନଙ୍କ ପାଇଁ ଏବେ ବର୍ତ୍ତମାନ ଖୁସିର ଖବର, ବର୍ତ୍ତମାନ ଆମର ବିଭିନ୍ନ ଯୋଉ ଥିଲା ଜେଟି ହାର୍ବର ତାକୁ ମଧ୍ୟ ଡେଭଲପମେଣ୍ଟ କରାଯାଉଛି। ଏବେ ଗଞ୍ଜାମର ଯୋଉ ଗୋପାଳପୁର ଠାରେ ଆପଣଙ୍କର ଆରିଆପଲ୍ଲୀ ତାର ଫିସିଂ ହାର୍ବର, ସ୍ମାର୍ଟ ଫିସିଂ ହାର୍ବର, 500 କୋଟି ଟଙ୍କା ବିନିମୟରେ ହେବ, ତାକୁ ମଧ୍ୟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମଞ୍ଜୁରୀ ଦେଇ ସାରିଛି।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ଜିଲ୍ଲା ହାଲଚାଲରେ ଶୁଣୁଥିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଆକାଶବାଣୀ
2: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କୃଷି ସଂସାର।

0: ଅନୁଷ୍ଠିତ ଆନ୍ତର୍ଜାତୀୟ ବାଘ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ବାଘ ସଂରକ୍ଷଣ ପାଇଁ ଏକାଠି ହୋଇଥିଲେ। ସେଠାରେ ବାଘର ସଂଖ୍ୟା ବୃଦ୍ଧି କରିବା ସଂରକ୍ଷଣ ପାଇଁ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଜୁଲାଇ 29ରେ ଆନ୍ତର୍ଜାତୀୟ ବାଘ ଦିବସ ପାଳନ କରାଯାଇଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଘ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା। ବାଘ ବିଲେଇ ପରିବାର ସବୁଠାରୁ ବଡ଼ ପ୍ରାଣୀ। ଏହାର ଶକ୍ତିଶାଳୀ ଶରୀର, ଧାରାଳ ଦାନ୍ତ, ତୀକ୍ଷ୍ଣ ନଖ ଓ ହଳଦିଆ ରଙ୍ଗ ଉପରେ କଳା ଧାରି ଏହାକୁ ଅନ୍ୟ ପ୍ରାଣୀଠାରୁ ଅଲଗା କରିଥାଏ। ବାଘ ଅତ୍ୟନ୍ତ ଚତୁର ଓ ଦକ୍ଷ ଶିକାରୀ। ଏହା ଘନ ଜଙ୍ଗଲ, ଘାସଭୂମି ଓ ଜଳାଶୟ ନିକଟରେ ବାସ କରିବାକୁ ପସନ୍ଦ କରେ। ଭାରତରେ ମୁଖ୍ୟତଃ ରୟାଲ ବେଙ୍ଗଲ ଟାଇଗର ଦେଖିବାକୁ ମିଳେ। ବାଘ ଖାଦ୍ୟ ଶୃଙ୍ଖଳାର ଶୀର୍ଷ ସ୍ତରର ଶିକାରୀ। ଏହା ହରିଣ, ବନ୍ୟ ଘୁଷୁରୀ ଓ ଅନ୍ୟ ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରି ପରିବେଶର ସନ୍ତୁଳନ ରକ୍ଷା କରେ। ବାଘ ନଥିଲେ କେତେକ ପ୍ରାଣୀର ସଂଖ୍ୟା ଅତ୍ୟଧିକ ବଢି ଜଙ୍ଗଲର ଉଦ୍ଭିଦ ନଷ୍ଟ କରିପାରେ। ଏହା ଫଳରେ ସମଗ୍ର ପରିବେଶ ବ୍ୟବସ୍ଥା ପ୍ରଭାବିତ ହୁଏ। ତେଣୁ ବାଘକୁ ସୁରକ୍ଷା କରିବା ଅର୍ଥ ହେଉଛି ସମଗ୍ର ପରିବେଶକୁ ସୁରକ୍ଷା କରିବା। ବର୍ତ୍ତମାନ ସମୟରେ ବାଘ ବିଭିନ୍ନ ସମସ୍ୟାର ସମ୍ମୁଖୀନ। ଅବୈଧ ଶିକାର ବାଘ ପାଇଁ ସବୁଠାରୁ ବଡ଼ ବିପଦ। ବାଘର ଚମଡ଼ା, ହାଡ଼, ଦାନ୍ତ ଓ ନଖର ଅବୈଧ ବ୍ୟବସାୟ ପାଇଁ ଏହାକୁ ହତ୍ୟା କରାଯାଏ। ବନ ଚାଷ, ଶିଳ୍ପ ଓ ସହର ବିକାଶ କରାଯାଉଥିବାରୁ ବାଘର ବାସସ୍ଥାନ କମିଯାଉଛି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନିଆଁ ଏବଂ ମନୁଷ୍ୟ ବନ୍ୟଜନ୍ତୁ ସଂଘର୍ଷ ମଧ୍ୟରେ ବାଘର ଜୀବନକୁ ବିପଦ ପକାଉଛି। ଭାରତ ବାଘ ସଂରକ୍ଷଣରେ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। 1973 ପ୍ରୋଜେକ୍ଟ ଟାଇଗର ଆରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ ଅନେକ ବାଘ ସଂରକ୍ଷଣ କ୍ଷେତ୍ର ସ୍ଥାପନ କରାଯାଇଛି। ଅବୈଧ ଶିକାର ବିରୋଧରେ କଡ଼ା ଆଇନ ପ୍ରଣୟନ କରାଯାଇଛି ଏବଂ ବନ ବିଭାଗ ନିୟମିତ ପେଟ୍ରୋଲିଂ କରୁଛି। ଏହି ପଦକ୍ଷେପ ଫଳରେ ଭାରତରେ ବାଘ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଓଡ଼ିଶାର ସିମିଲିପାଲ ବାଘ ସଂରକ୍ଷଣ କ୍ଷେତ୍ର ଦେଶର ଅନ୍ୟତମ ପ୍ରମୁଖ ବାଘ ଆବାସ ସ୍ଥଳ। ଏଠାରେ ବାଘ ସହ ଅନେକ ଦୁର୍ଲଭ ବନ୍ୟପ୍ରାଣୀ ବାସ କରନ୍ତି। ବନ ବିଭାଗ ବାଘ ସଂରକ୍ଷଣ, ବୃକ୍ଷରୋପଣ, ଅବୈଧ ଶିକାର ରୋକିବା ଏବଂ ସ୍ଥାନୀୟ ଲୋକଙ୍କର ସହଯୋଗରେ ବିଭିନ୍ନ ପଦକ୍ଷେପ ନେଉଛି। ଏହି ଦିନ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ ସଂସ୍ଥାରେ ସଚେତନତା କାର୍ଯ୍ୟକ୍ରମ, ପ୍ରବନ୍ଧ ପ୍ରତିଯୋଗିତା, ଚିତ୍ରାଙ୍କନ, ରାଲି, ବୃକ୍ଷରୋପଣ ଓ ବନ୍ୟଜନ୍ତୁ ସଂରକ୍ଷଣର ସମ୍ପର୍କିତ କର୍ମଶାଳା ଆୟୋଜନ କରାଯାଏ। ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଏ। ବାଘ ଓ ବନ୍ୟଜନ୍ତୁ ସଂରକ୍ଷଣ କେବଳ ସରକାରଙ୍କର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କର ମଧ୍ୟ କର୍ତ୍ତବ୍ୟ। ଆମେ ବନ ସୁରକ୍ଷା କରିବା, ଅବୈଧ ଶିକାରକୁ ବିରୋଧ କରିବା, ବୃକ୍ଷରୋପଣ କରିବା, ପରିବେଶ ପ୍ରତି ସଚେତନ ହେବା ଏବଂ ବନ୍ୟଜନ୍ତୁଙ୍କ ପ୍ରତି ସହାନୁଭୂତିଶୀଳ ହେବା ଉଚିତ। ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବିଷୟରେ ଜନସଚେତନତା ସୃଷ୍ଟି କରିପାରିବେ। ଆନ୍ତର୍ଜାତୀୟ ବାଘ ଦିବସ କେବଳ ଗୋଟିଏ ଦିବସ ପାଳନ ନୁହେଁ, ବରଂ ପ୍ରକୃତି ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ଆମର ଦାୟିତ୍ୱକୁ ସ୍ମରଣ କରାଇବାର ଏକ ଅବସର। ବାଘ ବଞ୍ଚିଲେ ବନ ବଞ୍ଚିବ, ବନ ବଞ୍ଚିଲେ ପରିବେଶ ବଞ୍ଚିବ ଏବଂ ପରିବେଶ ବଞ୍ଚିଲେ ମାନବ ଜାତିର ଭବିଷ୍ୟତ ସୁରକ୍ଷିତ ରହିବ। ତେଣୁ ଆସନ୍ତୁ ଆନ୍ତର୍ଜାତୀୟ ବାଘ ଦିବସ ଅବସରରେ ଆମେ ସମସ୍ତେ ବାଘ ବନ ସଂରକ୍ଷଣ ପାଇଁ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା। ବାଘ ବଞ୍ଚିଲେ ବନ ବଞ୍ଚିବ, ବନ ବଞ୍ଚିଲେ ପୃଥିବୀ ହସିବ।
1: ବଢିଆ ଜିନିଷଟେ ଶୁଣାଲୁ ଇଟା,
2: ଅଇନ ଲାଗିଲା ତ
1: ଇବୁଆ ଦେଖ ତ ସତ କଥା, ବାଘ ବଞ୍ଚିଲେ ତ ଫେର ଆମର ପରିବେଶଟା ସନ୍ତୁଳିତ ହେଇକି ରହିବା ନେଇକି ଯେ ଶୁଣ ତ, ଏଇଟା ତ ଶୁଣିଲା ଆଜିକା ତ ଆମର ଚାଷୀ ଭାଇମାନଙ୍କୁ ତ ଶୁଣବାର କଥା ବୋଲେ ଶୁଣମା କେ ବୋଲୁ
2: ଶୁଣି ଶୁଣୁ
1: ବୋଲେ ଚାଲ ଶୁଣୁ ହେନ୍ତା ହେଲେ
3: ଆମର ବୈଠକରେ ସବୁ ଚାଷୀ ଭାଇ ଭଉଣୀମାନଙ୍କୁ ଜୁହାର। ଆମେ ତ ଚାଷ କରୁଛୁ, କିନ୍ତୁ ଆମେ ଅନେକ ସମୟରେ ପାରମ୍ପରିକ ହିସାବରେ ଚାଷ କରୁଛୁ, ଯେନ୍ଟାକି ବେଶୀ ଫଲପ୍ରଦ ହେଉଛେ କି ନା ହେଉଛେ ସେଟା ବି ଗୋଟେ ଇହାଦେ ସମୀକ୍ଷାର ସମୟ। ଆର୍ ମୁଖ୍ୟତଃ ଆମେ ଧାନ ଚାଷ କରୁଛୁ, ତାର୍ ସାଙ୍ଗେ କିଛି କିଛି ହୁଏତ ଆମେ ପରିବା ଚାଷ କି ଅଣଧାନ ଚାଷ କରୁଛୁ, ସେଟା ହୁଏତ ପର୍ଯ୍ୟାପ୍ତ ହିସାବରେ ଆମେ ନାଇଁ କର୍ବାର୍। ଆଉ ତାର୍ ଦ୍ୱାରା କାଣା ଲାଭ ହେଉଛି, କାଣା ଆମର ନୁକସାନ ହେଉଛି, ସେ ହିସାବରେ ବି ଆମକୁ ସମୀକ୍ଷା କରବାର୍ ପଡ଼୍ସି ଘାଏ ଘାଏ। ଆଉ ସେଥିର୍ଲାଗି ଆମେ ଜମିନ୍କେ ଯାଇକରି ଆମର ଚାଷୀ ଭାଇ ବହେନମାନଙ୍କର ସାଙ୍ଗେ କଥା ଲାଗ୍ସୁଁ। ଆଜ୍ ଆମର୍ ସାଙ୍ଗେ ଏନ୍ତା ଜଣେ ଚାଷୀ ଆଜ୍ଞା ଅଛନ୍, ଯେ କି ଅଗ୍ରଣୀ ଚାଷୀଆନ୍, ସେ ଧାନ ଚାଷ ତ କର୍ସନ୍ ହିଁ, ତାର୍ ସାଙ୍ଗେ ସାଙ୍ଗେ ଅଣଧାନ ଚାଷ, ତୈଳବୀଜ ଚାଷ ହେଲା କି ପନିପରିବା ହେଲା, ଫଲ୍ ହେଲା, ଏନ୍ତା ଅନେକ ରକମ ଚାଷ କରିକରି ସେ ଗୋଟେ ଆତ୍ମନିର୍ଭରଶୀଳ ଚାଷୀ ହିସାବରେ ନିଜକେ ପ୍ରତିଷ୍ଠିତ କରିପାରିଛନ୍ ବୋଲି ଆମେ କହିପାର୍ମା। ଏଙ୍କର ସାଙ୍ଗେ କଥା ଲାଗିଲେ ବିଶେଷ ଜାଣିପାର୍ମା।

0: ଆଜ୍ଞା ଜୁହାର,
1: ଜୁହାର।
0: ଆପଣଙ୍କର ପରିଚୟଟା ଦେବେ ଆଜ୍ଞା?
1: ମୋ ନାଁ ବ୍ୟୋମକେଶ ସାହୁ, ମୋର ଘର ହେଉଛି ଗମହାରି ପଙ୍କ, ପୋଷ୍ଟ ଅଫିସ ହେଉଛି କୁକୁଡ଼ାପାଲି, ପଞ୍ଚାୟତ କୁକୁଡ଼ାପାଲି, ବ୍ଲକ ଜୁଜୁମୁରା।
0: ଆମର ଜୁଜୁମୁରା ବ୍ଲକର ଆପଣ ବାସିନ୍ଦା ଆଜ୍ଞା। ଆମକୁ ଖାଲି ଟିକେ ଆପଣ କାଣା କାଣା ଚାଷ କରୁଛନ୍ ଟିକେ କହିଦେବେ ଆଜ୍ଞା?
1: ଏ ମୁଇଁ ଧାନ ଚାଷ କରସି, ଧାନ ଚାଷ କରବାର୍ ସାଙ୍ଗେ ସାଙ୍ଗେ ଶସ୍ୟ ଚାଷ କରସି, ମୁଗ ଚାଷ କରସି, ଆଉ କିଛି କିଛି ପରିମାଣରେ ପନିପରିବା, ସବୁ ପ୍ରକାର ପନିପରିବା ଚାଷ କରସି
0: ଆଜ୍ଞା। ଆଜ୍ଞା, ଯାହା ହଉ, ଯେନ୍ତା ଆମେ ପହିଲାରୁ କହୁଥିଲୁ ଯେ ଆପଣ ଧାନ ଚାଷ କରୁଛନ୍, ତାର୍ ସାଙ୍ଗେ ତୈଳବୀଜ ଚାଷ କରୁଛନ୍, ତାର୍ ସାଙ୍ଗେ ସାଙ୍ଗେ ଡାଲି ଜାତୀୟ କରୁଛନ୍, ତାର୍ ସାଙ୍ଗେ ସାଙ୍ଗେ ପରିବା ବି କରୁଛନ୍, ଯେ ଆପଣଙ୍କର ଗାଁଟା ଯେନ୍ଟା ଅଛି ଏଇଟା ଜଳସେଚନ ସୁବିଧା ଅଛେ କି କେନ୍ତା ଆଜ୍ଞା?
1: ଆମର ଗାଁଟା ଜଳସେଚନ ସୁବିଧା ଅଛି, କିନ୍ତୁ ଗାଁର 75% ଜମିରେ ପାଣି ନାଇଁ ମାଡ଼େ। ମୋତେ ଦୁଇ ପ୍ରକାର ଜମି ଅଛି
0: ଆଜ୍ଞା।
1: ମୁଁ 12 ଏକର ଚାଷ କରସି, ସେଥିରେ ଭିତରେ 3 ଏକର ପାଣି ନାଇଁ ମାଡ଼େ, ଆଉ 9 ଏକର ଜମି ପାଣି ମାଡ଼ସି।
0: ଆଚ୍ଛା ଆଚ୍ଛା, ତ ଏଥିରୁ ଆମେ ଜାଣିପାରିଲା ଯେ ଆପଣଙ୍କର ଅଧିକାଂଶ ଜମି ଯେନ୍ଟା ଅଛି ସେଟା ଜଳସେଚନ ସୁବିଧା ଅଛି, କିଛି ଜମି ଯେନ୍ଟା ଅଛି ଜଳସେଚନ ସୁବିଧା ନାଇଁ
1: ନାଇଁ।
0: ତ କେନ୍ତା ହିସାବରେ ଚାଷ କରସନ୍ ଆଜ୍ଞା? ଆପଣ ରୁଆ କରସନ୍, ବିହିଡ଼ା କରସନ୍, କେନ୍ତା ହିସାବରେ ଚାଷ କରସନ୍? ପହଲା ପ୍ରଶ୍ନ, ତାର ଉତ୍ତରଟା ଦେବେ ଟିକେ।
1: ଇ ବର୍ଷା ଦିନ ତ ଆଜ୍ଞା ସବୁ 12 ଏକରରେ ଧାନ ଚାଷ ହେଇଯାଇସି, ସବୁ ଧାନ ଚାଷ ହେଇଯାଇସି। 12 ଏକରକୁ ମୁଇଁ ପଲ୍ହା ରୁଆ କରସି।
0: ପଲ୍ହା ରୁଆ କରସନ୍ ଆଜ୍ଞା, ଆମେ ସେଇଟା ପଚାରିବା ଲାଗି ଚାହୁଁଥିଲି, ଆପଣ ଯେନ୍ 12 ଏକର ଅଛେ ସବୁଯାକ ଧାନ ଚାଷ କରସନ୍ କି କେନ୍ତା କରସନ୍ ବୋଲି? ତାମାନେ ଆମର ଯେନ୍ ଖରିଫ ଋତୁଟା ଅଛେ, ଆପଣ ଖରିଫ ଋତୁଟା ମୁଖ୍ୟତଃ ଧାନ ଚାଷ କରୁଛନ୍, ତାର ବାହାରେ ରବି ଋତୁରେ ଯେନ୍ ପାନ୍ ମାଡ଼ୁଥିବା ସେନେ କରୁଛନ୍ ଆଜ୍ଞା? ବୋଲେ ଆପଣ କିନ୍ତୁ ସବୁଯାକ ରୁଆ କରୁଛନ୍?
1: ରୁଆ କରୁଛନ୍।
0: ରୁଆର କାଣା ଲାଭ ହେ, କାଣା ଫାଇଦା ହେ ଟିକେ କହିବେ ତ ଆଜ୍ଞା?
1: ଆଜ୍ଞା, ରୁଆ ଧାନ ଥୁଆ ବୋଲି କୁହାଯାଏ, ଆଗରୁ ବି ଲୋକ କହୁଛନ୍, କିନ୍ତୁ ବୁନାବୁନି ଯେନ୍ ଧାନ ଚାଲିଛି, ସେ ବୁନାବୁନିଟା ପାଗରାଗ ସବୁ ଠିକ୍ ହେଲା ଠିକ୍ ହେସି, ଯଦି ବୁନିଥିବେ ବର୍ଷାଟେ ହେଇଗଲା ବୋଲେ ସେଟା ନୁକସାନ ହେଇଯାଏ, ଯେନ୍ଟାକି ସେଥିରୁ ଆଦାୟଟା କମିଯାଏସି, କିନ୍ତୁ ରୁଆରେ ସେ ପ୍ରକାର ପ୍ରୋବ୍ଲେମଟା ନାଇଁ ଥାଏ।
0: ଆଜ୍ଞା, କିନ୍ତୁ ରୁଆଟା ଆପଣ ପାରମ୍ପରିକ ହିସାବରେ କରସନ୍ କି ଧାଡ଼ି ହିସାବରେ କରସନ୍, କେନ୍ତା କରସନ୍?
1: ନାଇଁ ଆଜ୍ଞା, ପାରମ୍ପରିକ ହିସାବରେ କର।
0: ହଁ, ନହେଲେ ଆଜିକାଲି କାଣା କି ଯେନ୍ ଧାଡ଼ି ପ୍ରଣାଳୀ ଅଛେ, ସ୍ତ୍ରୀ ପ୍ରଣାଳୀ ଅଛେ, ସେ ବାବଦରେ ବି ଟିକେ ଯଦି ଆପଣ ଯଦି ଶିଖିକରି କରବେ ବେଲେ ସେଥିରେ ବି ଆର୍ ଟିକେ ଭଲ୍ ହେସି। କାଣା ବେଲେ କି ଆମର ଗଛ୍କେ ଗଛ୍ କେତେ ଦୂରତା ଅଛେ ସେ ହିସାବରେ ଗଛ୍ ବି ଦେଖୁନ୍, ସେଟା ଗୋଟେ ଜୀବନ୍ତ ପ୍ରାଣୀ ଲେଖେନ୍ଟା, ତାମାନେ ଗଛ୍ର ଜୀବନ ଅଛେ, ସେ ବୀଜାନୁ ଗଛ୍ ହଉଛେ, ଗଛ୍ନୁ ପାନ୍ ଖତ୍ ସାର ପାଇକରି ବଡ଼୍ ହଉଛେ, ତାକେ ବି ନିଶ୍ୱାସ ପ୍ରଶ୍ୱାସ ଦରକାର, ବୋଲେ ସେଥିଲାଗି ତାକେ ଯଦି ଗୋଟେ ନିର୍ଦ୍ଦିଷ୍ଟ ଦୂରତାରେ ରଖିବେ ବୋଲେ ସେ ତାର ନିଶ୍ୱାସ ପ୍ରଶ୍ୱାସ ନେଇପାର୍ବା, ଆର୍ ତାକେ ବଢ଼୍ବାର୍ ଲାଗି ବି ସୁବିଧା ହେବା, ଇଟା ହେସି ଆଜ୍ଞା। ତାର୍ପରେ ଯେନ୍ ମଝାରେ ଆପଣ ଯଦି ଗାର୍ ବି ଦେଇଛନ୍ ବେଲେ ଯେନ୍ ଧାଡ଼ି ପ୍ରଣାଳୀ କହୁଛନ୍, ଆପଣଙ୍କୁ କ୍ଷେତ୍କେ ଯାଇକରି ସାର ଉଷୋ କଷା ଯେନ୍ଟା ଦେସନ୍, ସେ ସମୟରେ ଆପଣଙ୍କୁ ସୁବିଧା ହେ? ଆମେ ନୂଆ ଜିନିଷ୍କେ ଗ୍ରହଣ କର୍ମା ବୋଲିକରି ମୁଇଁ ଆଶା କରୁଛନ୍, ଯେ ଆପଣ ଆଜ୍ଞା କେନ୍ ରକମର ସବୁ ଚାଷ କରସନ୍, ତାମାନେ କେନ୍ କିସମର ସବୁ ଧାନ ଚାଷ କରସନ୍?
1: ଧାନ ଆଜ୍ଞା ସବୁ ଆମର କେନାଲ ଯେତେ ଇରିଗେଟେଡ଼ ଜମି ଅଛି ସବୁଥିରେ ମୁଇଁ ଯମୁନା ଦେଇଥିଲି
0: ଆଜ୍ଞା, ଆଜ୍ଞା
1: 9 ଏକର ଜମିରେ,
0: ଆଜ୍ଞା,
1: ଆଉ 3 ଏକର ଜମିରେ ବିରାଟ ଦେଇଥିଲି।
0: ହଁ ହଁ ହଁ ହଁ, ଏଇଟା ଦୁଇଟା ଭଲ ଉତ୍ପାଦନକାରୀ ଆମର ଫସଲ ହିସାବରେ ଜନାଯାଏସନ୍, ତ ସେ ହିସାବରେ ଆପଣଙ୍କର କର ପଡ଼ୁଛି। ରୋଗ ପୋକ ଲାଗି ଆଜ୍ଞା ଆପଣ କେନ୍ତା କାଣା କରସନ୍, କେନ୍ତା ସାର ପ୍ରୟୋଗ କରସନ୍, କୀଟନାଶକ ପ୍ରୟୋଗ କରସନ୍ ଟିକେ କହିବେ? ଆପଣଙ୍କର ଖତ କିଛି ଦେସନ୍
1: ଆଜ୍ଞା
0: କ'ଣ ସେ ବାବଦରେ ଟିକେ ଆଜ୍ଞା?
1: ଆକ୍ଚୁଆଲି ପହିଲାରୁ କହିବାର କଥା, ମୋର ଗୋଟେ ଡାଇରୀ ଫାର୍ମଟେ ଅଛି,
0: ହଁ ସେଇଟା
1: 40 ଫୁଟ ଗାଈ ଅଛନ୍।
0: ଆଚ୍ଛା ଆଜ୍ଞା,
1: ସେଠୁ ମୋର ଖତଟା ବହୁତ ବାହାରିଛି
0: ଆଜ୍ଞା,
1: ଆଉ ଖତଟା ମୁଇଁ ସେଟା ପ୍ରତି ବର୍ଷ ସେଟା କ୍ଷେତମାନଙ୍କେ ଦିଆଯାଏ।
0: ଆଚ୍ଛା,
1: ମୁଇଁ ସାରର ବ୍ୟବହାରଟା ଟିକେ କମ୍ କରସି।
0: ହଁ ଯାହା ହଉ, ଏଇଟା ତ ସବୁଥିରୁ ଭଲ କଥା,
1: ସାରର ବ୍ୟବହାରଟା ଟିକେ କମ୍ କରସି, ଆଉ ରୋଗ ପୋକ ବି ଯେନ୍ତା ହେଲେ ଖତ ଟିକେ କ୍ଷେତେ ଯଦି ପଡ଼ିପାରିଛି, ରୋଗ ପୋକ ଯାହା ହେଲେ ବି ଟିକେ କମ୍ସେ ନାଇଁ, ସେଥିଲାଗି ବୋଲିକିରି ମୋତେ ଟିକେ ରୋଗ ପୋକରେ ବି ଔଷଧ ବି ଟିକେ କିଛି ପରିମାଣରେ ମାନେ କମ୍ ଲାଗ୍ସି ମୋତେ।
0: ହଁ ବେଶ ବେଶ, ସେ କଥା ପହିଲାରୁ ଆଜ୍ଞା ପଚାରୁଥିଲି, ଆପଣ କାଣା ଚାଷବାସ କରୁଛନ୍ ବୋଲି। ସେଦାର ଭିତରେ ଆପଣ ଯେନ୍ କହୁଛନ୍ ଡାଇରୀ ଫାର୍ମ ବୋଲେ ଗୋରୁ ବି ଆପଣ ରଖିଛନ୍, ଏଇଟା ଗୋଟେ ଯାହା ହଉ ଭଲ କଥା। ଆଉ ଆମେ ଗୋରୁ କଥାକେ ଆସମା, ଆମେ ପହିଲା ଧାନର କଥା ଲାଗି ଦେଉଛୁଁ, ତ ଆପଣ ଯେନ୍ତା କହିଲେ କି ଆପଣ ରଖିଛନ୍ ଗୋରୁ, ଆରୁ ଭଲ ଭାବେ ଆପଣ ଯଦି ଖତ ଦେଉଛନ୍ ବୋଲେ ସେଇଟା ଯେମିତି ହଉ ଟିକେ।
1: ହଁ, ଯେତେବେଳେ ଧାନ ଗଛ ତାର ଗୋଟେ ଦୁସରା ରୋଗ, ରାସାୟନିକ ସାରରୁ ଖତର ପ୍ରୟୋଗରେ ତା ଗୋଟେ ଜମିର ବି ଭଲ ରହୁଛେ, ଭଲ ଧାନର ବି ଭଲ ରହୁଛେ।
0: ବେଶ ବେଶ, ସେ କଥା ଆଜ୍ଞା, ଆମେ ଯେନ୍ତା କହୁଥିଲୁ ଯେ ଆମର ଧାନ ଗଛର ଜୀବନ ଅଛେ, ଆମର ଜମିର ବି ଏନ୍ତା ଜୀବନ ଅଛେ
1: ଆଜ୍ଞା।
0: ତ ଆମେ ଜମିନ୍କେ ମାଟିକେ ମାଆ ବୋଲି କହୁଛୁ, ସେ ମାଟିକି ଯଦି ଆମେ ବାରମ୍ବାର ସେ ତାର ଉପରେ ରାସାୟନିକ ସାର ଦେଉଛୁ, ତାହାକେ ବିଷ କରି ଦେଉଛୁ, ବୋଲେ ସେ ଆମକୁ ବିଷ ହିଁ ଦେଉଛେ। ତ ଆମେ ଯଦି ତାହାକେ ଖତ ଦେଉଛୁ ବୋଲେ ସେ ଆମକୁ ଭଲ କିସମର ଆମକୁ ଫସଲ ଦଉଛେ। ଗୋଟେ ରହିଛି ଆଜ୍ଞା, ଜମିନର ଗୋଟେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ କରବାର ପଡ଼ୁଛି, ଆପଣ କେବେ କରେଇଛନ୍?
1: ହଁ ଆଜ୍ଞା, କରେଇଥିଲେ ଆଜ୍ଞା। ସରକାରୀ ତରଫରୁ ଆଇଥିଲା, ଗାଡ଼ି ହେଇଥିଲା ନିଜେ ସେନୁ, ଆଉ ସେଟା ମୂର୍ତ୍ତିକାର କାର୍ଡ କରିଦେଲେ, ସେଟା ହେଇଗଲାନ ପାଞ୍ଚ ଛଅ ବର୍ଷ,
0: ହଁ ପାଞ୍ଚ ଛଅ ବର୍ଷ
1: ବାଦରେ ଆଉ ମୁଁ ନୁଏ କରିପାରେ।
0: ଆଜ୍ଞା ହଁ, ସେଟା ଅସଲ କଥା ଠିକ୍ ଅଛି, ଯେହେତୁ ଆମର ଦେହେଁ କାଣା ରୋଗ ବେମାର ଅଛେ ଆମେ ଯଦି ଗୋଟେ ଟେଷ୍ଟ କରିଦେମା ବୋଲେ ଜାଣିପାରମା, ସେଇ ହିସାବରେ ଯେନ୍ଟା ଅଭାବ ଅଛେ ସେଟା ପୂରଣ କରିପାରମା। ନାଇଁ କେଁ ଆପଣ ଯେନ୍ଟା କରୁଛନ୍, ଆମର ଅଲଗା ଚାଷୀ ଭାଇ ବହିନମାନେ ବି ସେଟା ଯଦି କରତେ ବେଲେ ଏଇଟା ଗୋଟେ ଯାହା ଭଲ କଥା। ଆଜ୍ଞା, ଆପଣ ଯେନ୍ତା କହିଲେ କୀଟନାଶକ ବି କମ୍ ବ୍ୟବହାର କରସନ୍, ଟିକେ କହନ୍ତୁ କେନ୍ତା ହିସାବରେ ଆପଣ କେତେ ଏକର ଜମିରେ କେତେ ଆପଣ କେତେ ବାହାରକେ କେତେ ଟଲି ଆପଣ ଖତ ପ୍ରୟୋଗ କରୁଛନ୍? ଆଜ୍ଞା,
1: ଖତଟା ଆକ୍ଚୁଆଲି ଆଜ୍ଞା ମୁଁ ବର୍ଷା ଦିନ ଜୁନ୍ ମାସେ ନେଇ ପାରସି, ଜମିକେ ସବୁବେଳେ ଶୁଖା ଦେସି, ଆଉ ସେଟା ପ୍ରତ୍ୟେକରେ ଏକର୍ରେ କିଛି ନା ହେଲେ ବି ଛଅ ଟଲି ସାତ ଟଲି ଆମେ ଗୋବର ଖତ ପକଉଛୁ।
0: ଆଚ୍ଛା,
1: ବର୍ଷକ ଥରେ ତାମାନେ ଛଅ ଟଲି ସାତ ଟଲି ଆଠ ଟଲି ବି ପଡ଼ୁଛି। ବେଶ୍
0: ବେଶ୍ ବେଶ୍ ବେଶ୍।
1: ଆଉ ଏଇ ସିଜନ୍ରେ ଟିକେ ଜମି ଭିତରେ ଟ୍ରାକ୍ଟର ନାଇଁ ଯା, ଯେହେତୁ ଆର୍ଦ୍ରତା ବହୁତ ଥିସି, ସେଥିର୍ଲାଗି ବୋଲିକିରି ଆଉ ଏ ଥର ନେଇନ, ବର୍ଷକ ଥରେ ଜୁନ୍ ମାସେ ଦେସୁ,
0: ବର୍ଷକ ଥରେ ଦେବାର ହିଁ କଥା। ଆଉ ଆମର କୃଷି ବୈଜ୍ଞାନିକ ମାନେ ବି କହିସନ୍, ପ୍ରତି ଏକର ଜମିରେ ହାରାହାରି ତିନି ଟନ୍ ଖତ ଯଦି ଆପଣ ପକଉଛନ୍ ବୋଲେ ଆମର ଜମିର ଗୁଣ ମାନଟା ଟିକେ ବହୁତ ସେଟା ବର୍କସ ରହେସି ଆର୍ ଭଲ ଉତ୍ପାଦନ ଦେସି। ଆମେ ଯେନ୍ତା କହିଲା କି ଆପଣଙ୍କର ତିନ ଏକର ଜମିକେ ଜଳସେଚନ ସୁବିଧା ନ, ସେଟା କେନ୍ତା କରସନ୍? ଆଜ୍ଞା,
1: ଯେନ୍ ତିନ ଏକର ଜମିକେ ମୋର ଜଳସେଚନର ସୁବିଧା ନାଇଁ ନ, ସେନ ମୁଇଁ ବର୍ତ୍ତମାନ ଦୁଇ ଏକରରେ ସୋରିଷ ବୁନି ସାରିଦେଇଛେ ମୁଇଁ।
0: ଆଚ୍ଛା,
1: ମୋର ସୋରିଷ ହେଇଗଲାନ ଅରଦ୍ରେ, ମୁଇଁ ପଚିଶ ତାରିଖ ବୁଣିଲିନ, ଆଜି ପନ୍ଦର ହେଲାନ, କିଛି ନା ହେଲେ ବି କୋଡ଼ିଏ ଦିନ ଲାଗା ସୋରିଷ ହେଇଗଲାନ, ସେଠି ଆଉ ଦିନ ପାଞ୍ଚ ଦିନ ଛଅ ଦିନ ଗଲେ ତାକୁ ପାଣିଟି ମଡ଼ାଇକି ଦେଲେ ସେ ଗୋଟେ ପାଣି କମ୍ପ୍ଲିଟ୍ ହେଇଯିବା।
0: ଆଜ୍ଞା ଆଜ୍ଞା।
1: ଆଉ ଗୋଟେ ଏକରରେ ମୁଗ ବୁଣିଛେ ଆଜ୍ଞା, ସେଟା ଯେନ୍ଟା ମୁଗ ବୁଣିଛେ ସେଟା ମୁଗ ଇଟା ସେଟା ବି ପନ୍ଦର ଦିନ ଲେଖା ହେଇଗଲାନ, ସେଟା ଆଉ ଅଧା ଏକର ଜମି ରହିଯାଇସି, ଯେନ୍ତିକି ମୁଇଁ ସେଠି ପନିପରିବା ଖାଇବାର ଲାଗି ସବୁ ପ୍ରକାର ପନିପରିବା ଟିକେ ଟିକେ କରସି, ଯେନ୍ତିକି ଯେନ୍ ପନିପରିବାର ମୁଇଁ ଟିକେ କରସି ସେଠି ମୁଇଁ ସାର ବୋଲବାର ଜିନିଷ ବିଲକୁଲ କିଛି ନାଇଁ ଦେଇପାରେ।
0: ଆଜ୍ଞା ଆଜ୍ଞା,
1: ସବୁ ଖତରେ ହିଁ ସେଟା ହେବ,
0: ଯେହେତୁ
1: ମୁଁ କମ୍ ପରିମାଣରେ କରୁଛେ ସେଥିଲାଗି ମୁଇଁ ସେଟା ସାରର ବ୍ୟବହାର ବିଲକୁଲ ନାଇଁ କରେ।
0: ଠିକ୍ ଠିକ୍ ଠିକ୍। ଆଜ୍ଞା, ଯେ ଆମକୁ ଟିକେ ଗୁଟ ଗୁଟ କରି କହିବେ ଆଜ୍ଞା, ଆମର ଯେନ୍ ତିନ ପ୍ରକାର ଆପଣ କରୁଛନ୍, ତ ତାର ପ୍ରଣାଳୀ ମାନେ ଟିକେ ଟିକେ କହିବେ। ଆପଣ ସୋରିଷ ଯେନ୍ କରୁଛନ୍, ସୋରିଷଟା କେନ୍ତା ହିସାବରେ ଜମିନକେ ତୟାର କରସନ୍ ଆର୍ କେନ୍ତା ହିସାବରେ ଲଗାସନ୍?
1: ସୋରିଷଟା ଆଜ୍ଞା ଧାନ ଯେତେବେଳେ କଟିଯାଉଛେ ସାଙ୍ଗେ ସାଙ୍ଗେ ବତର ଦେଖିକିରି ତାକେ ଜୁତି ଦେଇକି ସାଙ୍ଗେ ସାଙ୍ଗେ ସୋରିଷକେ କିଛି ନାଇଁ ଟ୍ରାକ୍ଟର ଜୁତି ଦେଇକରି ସେଠି ଆମେ ମୁଇଁ ଦୁଇ ଏକର କରିଛେ, ଦୁଇ ଏକରରେ ଚାରିଟା ସୁପର ଦେଇଦେଇଛେ, ସୁପର ସାର କେବଳ ଦେଇଦେଇଛେ, ଆଉ ବିହନ ସେଠି ଛଅ କେଜି ବିହନ ସୋରିଷ ବିହନ ଦେଇଛେ ମୁଁ ସେଠି। ଆଉ ବର୍ତ୍ତମାନ ତ କିଛି ନୁହେଁ କରେ ସେଠି, ଆଉ
0: କୋଡ଼ିଏ
1: ପଚିଶ ଦିନ ବାଦ ଯେନ୍ ପାଣି ଦେମି, ପାଣି ଦିଆଲା ତାର ଆମର ଗ୍ରାମସଭା କି କୃଷି କର୍ମଚାରୀମାନଙ୍କୁ ପଚାରିକିରି କିଛି ମେଡ଼ିସିନ ଯଦି ଦିଆ ପଡ଼ବା ଲାଗ୍ବା ବୋଲେ ସେଟା ତାର ଆଉ ସ୍ପ୍ରେ କରିକିରି ପାଣିଟେ ମଡ଼େଇ ଦେମ ପହଲା ପାଣି। ଆଉ ସୋରିଷରେ ମୁଖ୍ୟତଃ ଦୁଇରୁ ତିନିଟା ପାଣି ଲାଗ୍ବା, ଦୁଇଟାରେ ବି ହେଇଯାଇସି।
0: ହଁ ହଁ ହଁ, ଯେ ଯେନ୍ ବିହନଟା ଆଜ୍ଞା ନିଜେ ବିହନ ରଖିଦେସନ୍ କି ଘିନିକରି ଆନସନ୍, କେନ୍ତା କରସନ୍?
1: ନାଇଁ, ବିହନଟା ମୁଇଁ ଘିନିକରି ଆନେସି ଆଜ୍ଞା।
0: ଆଜ୍ଞା ହଁ ହଁ, ସୋରିଷ ବିହନଟା କେନ୍ କିସମର ବିହନ ଦେସନ୍ ଯେନ୍ଟାକି ଭଲ ହେସି?
1: ମୁଇଁ ଏଇଟା ହାଇବ୍ରିଡ଼ କରିଛେ, ଛଅ କେଜି ନେଇଛେ ଦୁଇ ଏକରରେ ସୋରିଷ ବୁଣ।
0: ହଁ, ସେଇଟା ମୁଇଁ ପଚାରିଲି ଚାହୁଁଛି ଯେ କେତେ ଏକର ଜମିରେ କେତେ ଆରାରି ଲାଗିଛି?
1: କୋଡ଼ିଏରୁ ପଚିଶ ଦିନ ଭିତରେ ତାକେ ପହଲା ପାଣିଟା ମଡ଼ାବାର
0: ମଡ଼ାବାର ପଡ଼ିବ, ତାର ଜୀବନ କାଳ ଭିତରେ ଦୁଇଟା ପାଣି ମଡ଼ାଲେ
1: ଦୁଇଟାରୁ ତିନିଟା ଲାଗିଯାଇଛି।
0: କେତେ ଦିନ ହାରାହାରି ଆମର ସୋରିଷ?
1: ଏଇଟା ଶହେ କୋଡ଼ିଏରୁ ଶହେ ପଚିଶ ତିରିଶ ଦିନ ଭିତରେ ଅମଲ ହେଇଯିବ ଆଜ୍ଞା।
0: ଆଜ୍ଞା,
1: ବୁଣିଲା ଦିନ।
0: ହଁ ହଁ, ତ ଯେନ୍ ସୋରିଷଟା ଆଜ୍ଞା କେନ୍ତା ହିସାବରେ ଅମଲ ହେସି? ଆପଣ ତ ଆଗରୁ ବି କରୁଥିବେ, ଏକଡ଼କ ହିସାବରେ କେତେ ଅମଲ ହେଇଯାଇଛି? ଆଜ୍ଞା
1: ଆଜ୍ଞା, ଆମର ପରିବେଶ ଉପରେ ରହିଲା ଆଜ୍ଞା, ପରିବେଶଟା ଯଦି ଠିକ୍ ରହୁଛି ହାଇବ୍ରିଡ଼ ସୋରିଷରୁ ଛଅ ସାତ ଆଠ କୁଇଣ୍ଟାଲ ତକ ପର ଏକରରେ ଅମଲ ହେଇଯାଉଛି।
0: ଆଚ୍ଛା ଆଚ୍ଛା, ଆଜ୍ଞା ଆଜ୍ଞା,
1: ପରିବେଶ ଠିକ୍ ସାଥ ନାଇଁ ଦେଲେ ଆଜ୍ଞା ଚାଷୀ ବି କିଛି କରି ନାଇଁ।
0: ହଁ, ପରିବେଶ ଉପରେ ତ ଆଜ୍ଞା ବହୁତ କିଛି ନିର୍ଭର କରୁଛେ, ତ ଏଇଟା ଯେନ୍ ତେଲ ପିଡ଼ାସନ୍ କି ବିକି ଦେସନ୍ କି କାଣା କରସନ୍?
1: ନାଇଁ ଆଜ୍ଞା, ମୋର ଗୋଟେ ତେଲ କଲର୍ଟେ ଅଛି।
0: ଆଚ୍ଛା
1: ଆଜ୍ଞା, ମୁଇଁ ସେ ସବୁ ସୋରିଷକେ ନିଜେ ସେ ତେଲ ବନେଇକିରି ତେଲ ବିକ୍ସି।
0: ଆଜ୍ଞା ଆଜ୍ଞା, ଯା ଏଇଟା ଗୋଟେ ଭଲ କଥା, ଦେଖୁନ୍ ଇହାଦେ ଆମେ ଦେଖ୍ବାର୍ ଲାଗି ଯାଉଛୁ ବଜାରରେ ଯେନ୍ ସୋରିଷ ତେଲ ଆସୁଛେ, ଶୁଦ୍ଧ ସୋରିଷ ତେଲ ନାଇଁ ଆସ୍ବା।
1: ଆଜ୍ଞା,
0: ବହୁତ କମ୍ ସୋରିଷ ତେଲ ଆସିଛି ଯେନ୍ଟାକି ଶୁଦ୍ଧ ଅଛେ, ଆଉ ଆପଣ ଯେନ୍ତା ଚାଷୀ ନିଜେ ବନଉଛନ୍ ସେତାକେ ତେଲ ପିଡ଼ିକରି ଆନୁଛନ୍, ତ ନିଶ୍ଚିତ ଭାବେ ଆପଣଙ୍କର ଭଲ ଆପଣଙ୍କର ଗୁଣମାନ ରହୁଥିବା ଆପଣଙ୍କର ତେଲର। ଆଉ ଏନ୍ତା ଆପଣଙ୍କ ଲେଖେନ୍ ଅଲଗା ବି ଚାଷୀମାନେ ଯଦି ବାହାରତି ନାଇଁ ଏନ୍ତା ଚାଷ୍ କରତେ ଆଉ କରତେ ବେଲେ ଆମର ଅଲଗା ଲୋକର ଉପରେ ଅଲଗା ଦେଶ ଉପରେ ନିର୍ଭର ହେବାର ନାଇଁ,
1: ନିର୍ଭର ହେବାର କି ନାଇଁ?
0: ହଁ, ତ ଏଇଟା ଗୋଟେ ତେଲ ଜାତୀୟ ଗଲା, ଆଉ ଗୋଟେ ଆମର ସବୁଥିରୁ ଗୁରୁତ୍ୱପୂର୍ଣ୍ଣ ରହିଛି ଡାଲି ଜାତୀୟ, ଆମର ଭାତ ସାଙ୍ଗେ ଡାଲିଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣ ଡାଲି ବି ଚାଷ କରୁଛନ୍?
1: ଆଜ୍ଞା ଆଜ୍ଞା,
0: ତ ସେଟା କେନ୍ତା ହିସାବରେ କରସନ୍ ଟିକେ?
1: ଆଜ୍ଞା ଦେଖୁନ୍, ଯେହେତୁ ଆମେ ଧାନ ଉତ୍ପାଦନ କରୁଛୁ, ଭାତ ଖାଉଛୁ, ଭାତ ସାଙ୍ଗେ ଡାଲିଟା ଗୋଟେ ନିତାନ୍ତ
0: ଜରୁରୀ,
1: ସେଥିଲାଗି ମୁଇଁ ଏବେ ନାଇଁ ଆଜ୍ଞା, ମୁଇଁ ବହୁତ ଦିନ ଆଠ ଦଶ ବାର ବର୍ଷ ହେଲାନ ମୁଇଁ ଚାଉଳ ତେଲ ଆଉ ଡାଲି ଏଇଟା ମୁଇଁ ନାଇଁ କିଣେ ଆଜ୍ଞା,
0: ବଜାର। ଆଜ୍ଞା ଆଜ୍ଞା,
1: ଏବେ ବି ସେଇଟା ମୁଇଁ ଦୁଇ ଏକଡ଼ ବାଗି ମୁଗ ବୁଣିଛେ, ଆଉ ସେ ମୁଗ ହେଇଗଲା ନା ସେଟା କି ନାଇଁ ଧାନ ଦେଲା ଉତ୍ତର ସେଟା ବି ଜୁତି ଦେଇଛୁଁ ରୋଟାଭେଟର୍ରେ ଟ୍ରାକ୍ଟର୍ରେ ରୋଟାଭେଟର୍ରେ ଜୁତି ଦେଇଛୁଁ ଆଉ ସେଠି

0: ଏ ଟିକେ ଅଳ୍ପ ପରିମାଣର ରାସାୟନିକ ସାର ଦିଆ ହେଇକରି, ଯେହେତୁ ଖତ
1: ଆଜ୍ଞା
0: ଦିଆହଉଛେ ବରଷକେ ବରଷ, ଆଉ ରାସାୟନିକ ସାରଟା ତ ପୁରା ଆମେ ଛାଡ଼ି ନା ପାର୍ବାର୍
1: ନାଇଁ
0: ବର୍ତ୍ତମାନ ବି,
1: ଛାଡ଼ି ପାରିବୁ?
0: ହଁ, ବେଲେ କିଛି ପରିମାଣରେ
1: ଆଜ୍ଞା
0: ରାସାୟନିକ ସାର ଦେଇକରି ସେଥି ମୁଗ ବି ବୁଣି ଦେଇଛୁ,
1: ଆଜ୍ଞା,
0: ମୁଗ ବି 2ରୁ 3ଟା ପାନ ଲାଗ୍ବା ସେଥି
1: ଆଜ୍ଞା
0: ଯେ ଅମଲ ହେଇଯିବା ମୁଗଟା।
1: ହଁ ହଁ ହଁ ଆପଣ ବଢ଼ିଆ କଥା 2-3ଟା କହିଲେ। ଖାସ କରି ଆମେ ଯଦି ରାସାୟନିକ ସାରକେ ଏକା ସାଙ୍ଗେ ଛାଡ଼ି ଦେଉଛୁ ବୋଲେ ଧରନ୍ ସେ ଗୋଟେ ଅଭ୍ୟସ୍ତ ହେଇଯାଇଛି ଆମର ଫସଲ, ତ ଏକା ସାଙ୍ଗେ ଯଦି ଛାଡ଼ିଦେବେ ବୋଲେ ତାର ଉତ୍ପାଦନଟା ପୁରାପୁରି କମିଯିବ, ବୋଲେ ଆପଣଙ୍କର ନୁକସାନ କେତେ କେତେ ହେଇଯିବ? ତ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଛଡ଼ାବାର ପଡ଼ୁଛି,
0: ଧୀରେ ଧୀରେ ଧୀରେ ବନ୍ଦ କରିଦେବା।
1: କିନ୍ତୁ ଯାହା ହଉ ଆପଣ ଟିକେ ସେଥିରେ ଖସାରି ବ୍ୟବହାର କରୁଛନ୍ ବୋଲେ ଆପଣଙ୍କର ଭଲ ହଉଥିବା ଯେ କେତେ ଆପଣଙ୍କର ଉତ୍ପାଦନ ହେଇଯାଇଛି? ଆଜ୍ଞା
0: ଆଜ୍ଞା, ମୁଗଟା ଭଲସେ ହେଲେ 4-5 କୁଇଣ୍ଟାଲ୍ରୁ 6 କୁଇଣ୍ଟାଲ, ଯେହେତୁ ମୁଗଟା ମୁଇଁ ହାଇବ୍ରିଡ଼ ବିହନ ନାଇଁ ବୋଲେ ଆମ ଦେଶୀ ବିହନ ଉପରେ ନିର୍ଭର କରୁଛେ, ଆଉ ସେଥିରେ ଝାଇ ମୁଗ ଯେନ୍ଟା ବୋଲୁଛୁ ସେଟା 4-5 କୁଇଣ୍ଟାଲ୍ ପର ରେକର୍ଡ଼ ହେଇଯାଇସି। ଆଜ୍ଞା
1: ଆଜ୍ଞା ଆଜ୍ଞା, ଯା ହଉ ଏଇଟା ତ ହେଲା ନା, ଆମର ପାଖେ ବହୁତ ବିଷୟ ଅଛେ କଥା ହେବାର ଲାଗି। ପନିପରିବା କାଣା କାଣା କରସନ୍?
0: ଆଜ୍ଞା, ପନିପରିବାରେ ମୁଇଁ ଅଧା ଏକଡ଼ରେ ମୁଇଁ ପନିପରିବା କରସି, ଯେନ୍ଟାକି ସେଠି ବାଇଗନ୍ ଅଛେ, ପାତରଟା ଅଛେ, ମିର୍ଚା ଅଛେ, ଫୁଲକୋବି ଅଛେ, ବନ୍ଧାକୋବି ଅଛେ,
1: ଆଜ୍ଞା,
0: ବିନ୍ସ ଅଛେ, ଝୁନଗା ଅଛେ, ମଟର ଚନା ବି ଅଛେ।
1: ଆଚ୍ଛା,
0: ଆଉ ଶାଗରେ ଯାଉଛେ ଆଜ୍ଞା, ମୁଁ ମେଥି ଶାଗ ଟିକେ ବୁଣିଛେ, ପିଆଜ ଶାଗ ବୁଣିଛେ, ପାଲଙ୍ଗ ଶାଗ ବୁଣିଛେ, ଭାଜି ଶାଗ ବୁଣିଛେ, ଆଉ ମୂଳା ଆଜ୍ଞା ଖାଇବାର ଲାଗି।
1: ତାମାନେ ସବୁ ଜାଗାର କରିଦେଉଛେ ଆପଣଙ୍କର ବାଡ଼ିରୁ?
0: ଆଜ୍ଞା, ସବୁ ପନିପରିବା ବାହାରି ପଡ଼ୁଛେ।
1: ତ ଆପଣ ଯେନ୍ ବାହାରସି ଆଜ୍ଞା, ଏଇଟା ବଜାରକେ ବି କିଛି ଯାଇସି?
0: ହଁ ଆଜ୍ଞା, ହଁ, ସବୁ ତ ଖାଇ ନା ପାରୁ, ହେତ୍କି ଟିକେ ଖାଇ ନା ହଏ, ଆଉ ଖାଇବାର ସାଙ୍ଗେ ସାଙ୍ଗେ ସେଇଟା ବଜାରକେ ବି ଯାଇସି, ଯେମିତି ଯେନ୍ 2 ପଇସାକୁ ବାହାରୁଛି ସେଥି ମୋତେ ବାକି ଚାଷ କାମରେ ଯେନ୍ ଖର୍ଚ୍ଚା ଲାଗୁଛି ସେଟା ସେ ମେକଅପ୍ କରି।
1: ହଁ ହଁ, ସେଟା ଆଜ୍ଞା ସବୁ
0: କିଛି ମେକଅପ୍ କରିଯାଉଛି।
1: ଗୋପାଳନ ବି ସେନ୍ତା ହିସାବରେ ଆପଣ ଗୋପାଳନଟା ସବୁ ସବୁଦିନକେ ଦିନ ଆମର
0: ସେଟା ଡେଲିଟା ଡେଲି
1: ଆସିଯାଉଛେ। ତ ଆପଣ କେତେଟା ଗାଈ ରଖିଛନ୍?
0: ଆମର ଆଜ୍ଞା ଛୋଟ ବଡ଼ କରି ଅଛନ୍, 40ଟା ଗାଈ ଅଛନ୍, ସେଥିରୁ ଭିତରୁ ଆଜ୍ଞା 10-15ଟା ଗାଈ ଆମର ସବୁବେଳେ ଧୁଆ ଅଛନ୍।
1: ଆଚ୍ଛା,
0: ଆଉ କିଛି ନା ହେଲେ ବି ଆମର ଦିନ ଭରକେ 1.5 କୁଇଣ୍ଟାଲ୍ ପ୍ଲସ୍ ଗୁରସ ଆମର ବାହାରି ପଡ଼ୁଛି।
1: ଓହୋ, ଆଚ୍ଛା,
0: ଆଉ ସେ ଗୁରସଟା ଆମେ ଡାଇରେକ୍ଟ ସମ୍ବଲପୁର ଆଣିକିରି
1: ଦଉଛନ୍? ସୋସାଇଟିରେ ଦଉଛନ୍?
0: ନାଇଁ ନାଇଁ, ପ୍ରାଇଭେଟ୍ ହୋଟେଲ ମାନଙ୍କୁ ଆମେ
1: ହୋଟେଲ ମାନଙ୍କୁ ଦଉଛନ୍।
0: ଆଜ୍ଞା
1: ଆଜ୍ଞା, ଯାହା ହଉ ଆଉ ଆପଣଙ୍କର ପୁଷ୍ଟିକର ଗୁରସଟା ପୁରା ନେଇକି ସିଧା ଆସୁଛେ ବୋଲେ ଲୋକ ସେତାକେ ତାମାନେ ଖୁସିରେ ଗ୍ରହଣ କରୁଥିବେ। ଯାହା ହଉ ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ଲାଗିକରି ବହୁତ କିଛି ଶିଖିବା ଲାଗି ମିଳିଲା। ଦେଖୁନ୍, ଆପଣ ଧାନ ଚାଷ କରୁଛନ୍, ମୁଇଁ ତ କହିମି ଆପଣଙ୍କର ଆଜ୍ଞା, ଯେନ୍ 3 ଏକର ଜମିନ ଆପଣଙ୍କର ଜଳସେଚନ ନାଇଁ ପଡ଼ବାର, ଏଇଟା ଗୋଟେ ବରଦାନ ହେ କାହିଁ ବୋଲେ ଯଦି ସବୁଯାକର ଜଳସେଚନ ହେଉଥିଲା ବୋଲେ ସବୁଯାକ ଧାନ କରୁଥିଲେ, କିନ୍ତୁ ଯେନ୍ 3 ଏକର ଆପଣଙ୍କର ଜଳସେଚନ ନାଇଁ ହେଇପାରବାର ସେଟାକି ଆପଣ ବହୁତ ଯୋଜନା ଭିତ୍ତିକ ଭାବେ ଆପଣ ସେନେ ଡାଲି ଜାତୀୟ କରୁଛନ୍, ଆମର ତୈଳବୀଜ ଜାତୀୟ କରୁଛନ୍, ଆମର ଭିନ୍ନ ଭିନ୍ନ ପ୍ରକାରର ପନିପରିବା କରୁଛନ୍, ତାର୍ ସାଙ୍ଗେ ସାଙ୍ଗେ ଆପଣ ଗୋରୁ ରଖିଛନ୍, ଗୋରୁରୁ ଆପଣ ଯେନ୍ କ୍ଷୀର ଉତ୍ପାଦନ ହେଉଛେ ସେଟା ଆପଣଙ୍କର ରୋଜଗାର ତ ଦଉଛେ ହିଁ ଦଉଛେ, ତାପରେ ଆମର ଯେନ୍ ଖତ ବାହାରୁଛେ ଖତ ବି ଆମର କ୍ଷେତ୍କେ କାମ ଦଉଛେ। ଯାହା ହଉ ଆଜ୍ଞା, ବହୁତ ବଢ଼ିଆ ଲାଗିଲା ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିକରି। ଯଦି ଆପଣଙ୍କର ଇସବୁ କାମ ଯେନ୍ କେତେ ଲୋକ କରସନ୍, କେନ୍ତା ହିସାବରେ କରସନ୍?
0: ଦେଖୁ ଆଜ୍ଞା, ପହଲା ହଉଛି ଆମର ଚାଷୀ ଲୋକର ଯେ ନିଜର ପରିଶ୍ରମ ହେଲା ଯାଇକି ସବୁ ହେଇପାରବା।
1: ଆଜ୍ଞା ଆଜ୍ଞା,
0: ନିଜର ପରିଶ୍ରମ ସବୁ ତ ନିଜେ ବି କରି ନା ପାରୁ, ଲେବର ବି ଲାଗୁଛନ୍, କିନ୍ତୁ ଏଜିନ୍ କେତେଟା ଜିନିଷ ସବୁ ମେସିନ୍ ଉପରେ ଡିପେଣ୍ଡ କରବାର। ଏଜିନ୍ ଦେଖୁନ୍, ପନିପରିବା ଯେନ୍ ମୁଇଁ କରୁଛେ ସେଟା ଆଉ ଲେବର ଲାଗୁଥିଲେ ବେଲେ ନିଜ ହାତ ଓହ୍ଲଉଥିଲେ ଟାଇମ୍ ଲାଗୁଥିଲା, ଏଜିନ୍ ୱିଡର୍ ସିଷ୍ଟମ୍ ହେଇଗଲାନ, ସେଟା ୱିଡର୍ରେ ସବୁ କାମ ହେଇଯାଉଛେ, ତାହାରୁ ଟ୍ରାକ୍ଟର୍ରେ କାଦୁ ବି ହେଇଯାଉଛେ ସବୁ।
1: ହଁ,
0: ଆଉ ସେଥିଲାଗି ମୋତେ ଲେବର କମ୍ ଲାଗୁଛନ୍, ମୁଇଁ 2ଟା ଲେବର୍ରେ ହିଁ ସବୁ କରେ।
1: ନିଶ୍ଚିତ, ଆମେ ବି ସେଟା ଆଜ୍ଞା କୃଷି ଯନ୍ତ୍ରଭିତ୍ତିକ କୃଷିକେ ବି ଆମେ ଉତ୍ସାହିତ କରୁଛୁ। ତାର୍ ସାଙ୍ଗେ ସାଙ୍ଗେ ଆମେ ଯେନ୍ଟା କହୁଛନ୍ ଆପଣ 2 ଜଣ ଲେବର୍ରେ ବି କାମ ହେଇଯାଉଛି ଆପଣଙ୍କର ବୋଲିକରି। ତାର୍ପରେ ଆପଣଙ୍କର ପରିବାରରେ କିଏ କିଏ ସବୁ ଅଛନ୍? ଆଜ୍ଞା,
0: ପରିବାର ସେ 2ଟା ଯେ ଲେବର ଅଛନ୍, ସେ ଆମର ସବୁବେଳେ ମିଶି ବୁଲିକରି 2ଟା କରିଦେଉଛନ୍।
1: ଆଜ୍ଞା,
0: ଦେଖୁନ୍, ସକାଳୁ ଗାଈମାନଙ୍କର କାମ ଦାମ ସବୁ ସାରି ସୁରା ଦେଇକରି ତାର ଯେନ୍ ଟାଇମ୍ ଟିକେ ଫେର୍ ଆସିଯାଉଛନ୍, ଆଉ ଧାନ ଚାଷ କଲା ଟାଇମ୍ରେ ଟିକେ ଅତକା ଲେବର ଲାଗୁଛନ୍, ସେତିକି ବେଲେ ଟାଇମ୍ଲି ଲେବର କିଛି ଦିନ ପାଇଁ ଲେବର ଲଗେଇକରି ସେଟା ଫେର ତାକୁ ବନ୍ଦ କରାଯାଏ।
1: ଆପଣଙ୍କ କୁଟୁମ୍ବରେ କିଏ କିଏ ସବୁ ଅଛନ୍?
0: ଆଜ୍ଞା, କୁଟୁମ୍ବରେ ଆମେ 5 ଭାଇ ଅଛୁ। ଆଜ୍ଞା
1: ଆଜ୍ଞା,
0: 5 ଭାଇ ଅଛୁ ଆମେ,
1: ସମସ୍ତେ ଚାଷ କରୁଛନ୍,
0: ସମସ୍ତେ ଆମେ ମିଶିକରି କରି ଚାଷ କରୁଛୁ। ଆଜ୍ଞା
1: ଆଜ୍ଞା,
0: ଆଉ ସେଥିରେ ସମସ୍ତଙ୍କର ସହଯୋଗ ଅଛି, ଆମର 5 ଭାଇଙ୍କର ସେଟା ସହଯୋଗ ଅଛି,
1: 5 ଭାଇଙ୍କର ପରିବାର ଥିବା। ଯା ହଉ ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ଲାଗିକରି ଭଲ ଲାଗିଲା, ଆଉ ଆଜି ତ ସମୟ ହେଇଗଲାନ।
0: ଆଜ୍ଞା,
1: ଇନେ ରହିମା ଆଜ୍ଞା, ଜୁହାର
0: ଜୁହାର। ଆଜ୍ଞା
2: ନାନୀ, ଅଇନ କଥା ଜାଣି ହେଲା ଗୋ,
3: ଦେଖିଲୁ ସେ ଭାଇ କେନ୍ତା କରୁଛନ୍ ଯେ, ମାନେ ପନିପରିବା ଶାଗ ତୁନୁ ଆରମ୍ଭ କରିକିରି ଗାଈ ବି 40ଟା ରଖିକରି।
2: ହଁ,
3: କେଡ଼େ ସୁନ୍ଦର କରୁଛନ୍
2: ଆଇ ଜି ଉଦ୍ୟମ କଲେ ସିନେ ଆଉ ଆମେ ଯେନ୍ଟା କରୁଥିମା କରୁଥିମା ଆଉ କହିମା କି ଲାଭ ନାଇଁ ହେବାର ଆମେ ଆଗ୍କେ ବଢ଼ି ନା ପାରବା ବେଲେ ହେବା କେ ସବୁବେଲେ ତ ଆମେ ଚାହିଁମା ଉପରକେ ଚଢ଼ବାର ଲାଗି ଆଉ ଦୁଇ ଚାରିଟା ଫସଲ କଲେ କାଣା ହେବା କି ଗୋଟେ ନୁ ଯଦି ଲୁକସାନ ହେଇଗଲା ବେଲେ ଆଉ ଗୋଟେ ନୁ ଯେନ୍ତା କଲେ ଲାଭ ନାଇଁ କେ
3: ହେଟା ତ ଯେ ଆମର ଯେତେ ଚାଷୀ ଭାଇ ବହିନ ମାନେ ଅଛନ୍ ନାଇଁ କେ ଖାଲି ନୌକରୀ ଚାକିରି ପଛେ ନାଇଁ ଧାଇଁ କରି ଇ ଯେନ୍ ବ୍ୟବସାୟ ମାନେ ନିଜର କୌଳିକ ବୃତ୍ତି ମାନେ ଅଛେ ଇଥିରେ ବି ଟିକେ ନିଘା ଦେବାର କଥା ଯେ ଶୁନ ତ
2: ହଁ ନାନୀ
3: ସବୁ ତ ଶୁଣିଲା
2: ହଁ
3: ଗୀତ ନାଇଁ ଶୁଣୁ
2: ଇବା ଗୀତ କେନ୍ତା ନାଇଁ ଶୁନମା
3: ବୋଲେ ଚାଲ ଶୁଣୁ ହେନ୍ତା ଏଇ ଗୀତଟା
2: ହଁ
3: ଏଇ ଗୀତଟାକେ ଗାଇଛନ୍ ରଶ୍ମିରେଖା ମିଶ୍ର ଲେଖିଛନ୍ ଶିବଶଙ୍କର ପ୍ରଧାନ
2: ହଁ ସିନେ

0: ନାନୀ, ଗୀତ ଶୁଣୁଥିଲେ ତ ଶୁଣୁଥା ବେଳେ ଲାଗୁଛେ, ସେ ଗୀତ ବି ଅଏଁ ଲାଗୁଛେ।
1: ଯେ ଶୁଣ ତ, ଗୀତରେ ଗୋଟେ ଅଲଗା ମଜା ନାଇଁ କେ। ତୁଇ ଦିନ ଭରର କବାର ବୁତା କରିକିରି ଅଥା ହେଇଥିବ, ଆର୍ ଗୀତଟା ଶୁଣିଲେ ମନଟା ଯାହେଲେ ବି ଉଷ୍ଣାକି ଲାଗ୍ସି, ଆର୍ କାମ କରବାର୍ ଲାଗି ଇଚ୍ଛା ଲାଗ୍ଛି। ଯେ ଶୁଣ ତ, ଘର ଡାକ୍ଲା ନ,
0: ହେଟା ପରେ କହୁଥିଲି ଶୁଣୁଥିଲେ ଶୁଣୁଥିମା ବେଲେ ଲାଗୁଛେ,
1: ବୈଠକି ତ ବସିକିଲେ ହେନ୍ତା କଥାବାର୍ତ୍ତା ହଉଥିମା, ସମେ ଆର୍ କାହାକେ ଟାକ୍ସି କେ, ଯିମା କେ ବୋଲୁଛେ।
0: ହଁ ଗୋ ନାନୀ, ଯାଉଛ
1: ବୋଲେ ଚାଲ ଯାଉ ହେନ୍ତା।
0: ହଁ ହଁ,
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି। ଆଜି ସମ୍ବଲପୁର ବଜାରରେ ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 17,000 ଟଙ୍କାରୁ 22,857 ଟଙ୍କା, ଗୁଡ଼ 4,800 ଟଙ୍କାରୁ 5,400 ଟଙ୍କା ଏବଂ ଆଳୁ କ୍ୱିଣ୍ଟାଲ ପ୍ରତି 770 ଟଙ୍କାରୁ 1,060 ଟଙ୍କା। ବର୍ତ୍ତମାନ ଶୁଣନ୍ତୁ ଖୁଚୁରା ମୂଲ୍ୟ ସମ୍ପର୍କରେ। ମୋଟା ଚାଉଳ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 175 ଟଙ୍କାରୁ 235 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ହରଡ଼ ଡାଲି 105 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 155 ଟଙ୍କାରୁ 160 ଟଙ୍କା, ଚିନି ଖୋଲା ବଜାରରେ କିଲୋଗ୍ରାମ ପ୍ରତି 50 ଟଙ୍କାରୁ 55 ଟଙ୍କା। ଶୁଣିଲେ ଦୈନିକ ବଜାର ପରିସ୍ଥିତି।